ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଉଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ନମସ୍କାର।

0: करते हुए इसे अनुचित और दुर्भाग्यपूर्ण बताया। उधर राज्यसभा ने राष्ट्रीय सम्मान की रक्षा के लिए राष्ट्रीय गौरव अपमान निवारण संशोधन विधेयक 2026 पारित कर दिया है। विधेयक वंदे मातरम को राष्ट्रीय गान के समान वैधानिक संरक्षण प्रदान करेगा। वंदे मातरम के अपमान के लिए अब 3 वर्ष तक की कैद, जुर्माना या दोनों की सजा हो सकती है। गृह राज्य मंत्री नित्यानंद राय ने कहा कि विधेयक में संशोधन केवल एक विधायी परिवर्तन नहीं है। उन्होंने कहा कि वंदे मातरम का विरोध तुष्टिकरण की राजनीति को दर्शाता है, जो राष्ट्र के गौरव को ठेस पहुंचाता है। प्रधानमंत्री नरेंद्र मोदी 2 अगस्त को नशा मुक्त युवा फॉर विकसित भारत संकल्प अभियान का शुभारंभ करेंगे। ये नशाखोरी के खिलाफ 100 सप्ताह का राष्ट्रव्यापी जनभागीदारी आंदोलन है। इस पहल का लक्ष्य जागरूकता, सामुदायिक सहभागिता और निरंतर जनभागीदारी को बढ़ावा देकर नशा मुक्त भारत के निर्माण के लिए युवाओं को सामूहिक राष्ट्रीय मिशन में एकजुट करना है। राष्ट्रपति द्रौपदी मुर्मू ने आज राष्ट्रपति भवन में भारतीय पारंपरिक कला रूपों के कलाकारों से मुलाकात की और उनके कार्यों का अवलोकन किया। बनारस भित्तिचित्र, थंका, नायका, केरल भित्तिचित्र, बसोहली, सुरपुर और मैसूर जैसी कला शैलियों का प्रतिनिधित्व करने वाले 12 कलाकार कलाकार निवास कार्यक्रम के अंतर्गत राष्ट्रपति भवन में रह रहे हैं। कलाकार निवास कार्यक्रम भारत की कलात्मक परंपराओं की भावना का उत्सव है। उत्तर प्रदेश के वाराणसी जिले के एक निजी स्कूल में 5 वर्षीय बच्चे के साथ शिक्षक द्वारा कथित यातना और अमानवीय व्यवहार के मामले में राष्ट्रीय मानवाधिकार आयोग ने उत्तर प्रदेश के मुख्य सचिव और वाराणसी पुलिस आयुक्त को नोटिस जारी किया है। मीडिया रिपोर्ट का स्वतः संज्ञान लेते हुए एनएचआरसी ने 2 सप्ताह के भीतर इस मामले पर विस्तृत रिपोर्ट मांगी है। बम्बई शेयर बाजार का सूचकांक आज 889 अंक बढ़कर 77,655 पर पहुंच गया। निफ्टी 265 अंक की तेजी के साथ 24,250 पर बंद हुआ। ग्लासगो में राष्ट्रमंडल खेलों में तजिंदर पाल सिंह तूर और समरदीप सिंह गिल ने शॉटपुट फाइनल में जगह बना ली है। अनिमेश कुजुर 200 मीटर दौड़ के सेमीफाइनल में पहुंच गए हैं। आज रात मनप्रीत कौर महिला शॉटपुट फाइनल में खेलेंगी। श्री शंकर मुरली और लोकेश सत्यनाथन ऊंची कूद के फाइनल में और पारुल चौधरी 3000 मीटर स्टीपल चेज के फाइनल में चुनौती पेश करेंगी। पदक तालिका में भारत 2 स्वर्ण, 7 रजत और 3 कांस्य पदकों के साथ 9वें स्थान पर है। मौसम विभाग ने छत्तीसगढ़, पूर्वी मध्य प्रदेश और विदर्भ में आज मूसलाधार बारिश का अनुमान व्यक्त किया है। अरुणाचल प्रदेश, असम, मेघालय, दिल्ली, कोंकण, गोवा, केरल, माहे में कल तक तेज बारिश हो सकती है। इसके साथ ही ये समाचार बुलेटिन समाप्त हुआ।
1: आकाशवाणी संबलपुर सुनंतु संबलपुरी मुख्य संवाद।
2: आकाशवाणी संबलपुर मुख्य खबर संगे मुई अतीश कुमार शतपथी। लोकसभा न पारित हला एंटी पेपर लीक बिल। जन्म व मृत्यु पंजीकरण संशोधन विधेयक 2026 लोकसभा न हला आगत। ରାଷ୍ଟ୍ରପତି ଆବା ମାସର 3 ତାରିଖ ଆସିବେ ଓଡ଼ିଶା। ଭିନ୍ଭିନ୍ କାର୍ଯ୍ୟକ୍ରମଟି ହେବେ ସାମିଲ। ହରମୁଜ ପ୍ରଣାଳୀ ପାଖେ ହୋଇଥିବାର ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକେ ଭାରତ ତରଫରୁ କରାଗଲା ନିନ୍ଦା। ରଥଯାତ୍ରାର ସଫଳ ସମାପନ ଲାଗି ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଦେଲେ ସାଧୁବାଦ। ବାଘ ସଂରକ୍ଷଣ ଆର ବଂଶବୃଦ୍ଧି ଦିଗେ ସଚେତନତା ବଢ଼ାବାରୁ ନୁହେଁ, ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ। ରାଜ୍ୟସଭାନ ପାରିତ ହେଲା ଜାତୀୟ ସମ୍ମାନ ଅପମାନ ନିବାରଣ ସଂଶୋଧନ ବିଧେୟକ 2026। ଗୁରୁଶିଷ୍ୟ ପରମ୍ପରାକେ ତହଙ୍କ ଦେବାର ଉଦୟ ଆଜି ପାଳନ କରାଯାଉଛି ପବିତ୍ର ଗୁରୁପୂର୍ଣ୍ଣିମା। ବନକଲାଗି ନୀତି ଅବସରରେ ପୁରୀ ଶ୍ରୀମନ୍ଦିର ବେଲବଡ଼ାରେ 6 ବଜେରୁ 5 ଘଣ୍ଟା ତକ୍ ବନ୍ଦ ରହିବା ସର୍ବସାଧାରଣ ଦର୍ଶନ। ପର୍ଯ୍ୟଟକମାନଙ୍କ ଲାଗି ଏବା ମାସର 1 ତାରିଖରୁ ଖୋଲାଯିବା ଭିତରକନିକା ଜାତୀୟ ଉଦ୍ୟାନ। ରାଜ୍ୟ ଲଗାଣ ବର୍ଷା ଲାଗି 6ଟା ଜିଲ୍ଲାର 44ଟା ବ୍ଲକର 233ଟା ପଞ୍ଚାୟତ ହୋଇଛନ୍ ପ୍ରଭାବିତ। ବୟଡ଼ ପରିସ୍ଥିତି ମୁକାବିଲା ଲାଗି ତୟାର ଅଛନ୍ ସରକାର, କହିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ପ୍ରାକ୍ ମେଟ୍ରିକ୍ ଓ ମେଟ୍ରିକ୍ ଉତ୍ତର ଛାତ୍ରବୃତ୍ତି ଲାଗି ଆଷ୍ଠାନ ମୂଲ ହୋଇଛି ଆବେଦନ ପ୍ରକ୍ରିୟା। ରାଜ୍ୟ ମତ୍ସ୍ୟ ପ୍ରାଣୀ ସମ୍ପଦ ସଚିବ ନୂଆପଡ଼ା ଜିଲ୍ଲାନ କଲେ ସମୀକ୍ଷା। କଲ୍ୟାଣୀ ଜିଲ୍ଲାନ ଅନୁଷ୍ଠିତ ହେଲା 80ତମ ସ୍ୱାଧୀନତା ଦିବସ ପାଳନ ଉଦ୍ୟ ପ୍ରସ୍ତୁତି ବୈଠକ। ରାଜ୍ୟଗୋଷ୍ଠୀ କ୍ରୀଡ଼ାଥି ମହିଳା 69 କିଲୋଗ୍ରାମ ବର୍ଗଥି ରୌପ୍ୟ ପଦକ ପାଇଲେ ହରିଜିନ୍ଦର କୌର। ସଟ୍ପୁଟ୍ ଲାଗି ସମରଦୀପ ସିଂ ଗିଲ୍ ଆଉ ତାଜିନ୍ଦର ପାଲ୍ ସିଂ ଫାଇନାଲ୍କେ କଲେ ପ୍ରବେଶ। ଅପବାଦର ବଲେ ଏବା 24 ଘଣ୍ଟା ଭିତରେ 11ଟା ଜିଲ୍ଲାନ ହୋଇପାରେ ଜବର ବର୍ଷା। ବରଗଡ଼, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଲାଣ୍ଡି ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଥିରେ ମୁଖ୍ୟ ଖବର ଶେଷ ହେଲା। ଜୁହାର।
1: ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ପାଣିପାଗ ସମ୍ପର୍କୀୟ ସୂଚନା ମିଳିଥିବା ପାଣିପାଗ ସମ୍ପର୍କୀୟ ସୂଚନାରୁ ଜଣାଯାଇଛି ଯେ ଆଜି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି। ବରଗଡ଼, ଅନୁଗୁଳ, କେନ୍ଦୁଝର, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, ଝାରସୁଗୁଡ଼ା ଏବଂ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଥିବାବେଳେ ବରଗଡ଼, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଜି ବିଜେପୁର ବରଗଡ଼ଠାରେ 31 ସେଣ୍ଟିମିଟର, ବରପାଲିଠାରେ 25 ସେଣ୍ଟିମିଟର, ଗାଇସିଲେଟ୍ଠାରେ 25 ସେଣ୍ଟିମିଟର, ଭଟଲିଠାରେ 23 ସେଣ୍ଟିମିଟର, ଅତାବିରାଠାରେ 20 ସେଣ୍ଟିମିଟର, ବରଗଡ଼ଠାରେ 20 ସେଣ୍ଟିମିଟର, ପାଇକମାଲଠାରେ 19 ସେଣ୍ଟିମିଟର, ହୀରାକୁଦଠାରେ 11 ସେଣ୍ଟିମିଟର, ଲଇକେରାଠାରେ 7 ସେଣ୍ଟିମିଟର ଏବଂ ଲହୁଣୀପଡ଼ାଠାରେ 6 ସେଣ୍ଟିମିଟର ଲେଖାଏଁ ବର୍ଷା ହେବାର ରେକର୍ଡ କରାଯାଇଛି। ଆଗାମୀ 24 ଘଣ୍ଟା ପାଇଁ ପାଣିପାଗର ପୂର୍ବାନୁମାନ ଅନୁଯାୟୀ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି। ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ପାଣିପାଗ ବିଭାଗ ତରଫରୁ ହଳଦିଆ ସତର୍କ ସୂଚନା ଦିଆଯାଇଛି। ପରବର୍ତ୍ତୀ ଦୁଇଦିନର ପାଣିପାଗରେ ବିଶେଷ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଶୁଣିଲେ ପାଣିପାଗ ସମ୍ପର୍କୀୟ ସୂଚନା। ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିବେ ଓଡ଼ିଆ ଲଘୁ ସଙ୍ଗୀତ, ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ ଏବଂ ରାତି 7:25 ଜିଲ୍ଲା ହାଲଚାଲ ରିଲେକରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 କୃଷି ସଂସାରରେ ଶୁଣିବେ ଚାଷୀଙ୍କ ସହ ସାକ୍ଷାତକାର, ଏଥିରେ ଚାଷୀ ସେବତୀ ପ୍ରଧାନଙ୍କ ସହ ସାକ୍ଷାତକାର ଶୁଣିବେ। ରାତି 8:00 ଶୁଣିବେ ସଂସଦ ସମୀକ୍ଷା, ରିଲେକରି ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଭକ୍ତି ସଂଗୀତ ଶୁଣିପାରିବେ ରାତି 8:15, ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ ସାରଙ୍ଗୀ ବାଦନ ପରିବେଷଣ କରିବେ ଉସ୍ତାଦ ସାବ୍ରି ଖାନ। ସ୍ପଟଲାଇଟ୍ ଶୁଣିପାରିବେ ରାତି 9:15, ରିଲେକର ଶୁଣାଇବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30 ନାଟକ ବ୍ୟାଧି, ରଚନା ସତ୍ୟରଞ୍ଜନ ବେହେରା, ପ୍ରଯୋଜନା ପ୍ରଦୀପ୍ତ କୁମାର ଶ୍ରୀଚନ୍ଦନ। ରାତି 10:30 ଶୁଣିବେ ଲଘୁ ସଙ୍ଗୀତ। ଶୁଣୁଥିଲେ ଚଳିତ ଅଧିବେଶନରେ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଏଥର ଶୁଣନ୍ତୁ ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ବିକାଶ ଦାସ।

ଶୁଣୁଛନ୍ତି ଲଘୁ ସଙ୍ଗୀତ। ଏଥର ଶୁଣନ୍ତୁ ନିବେଦିତାଙ୍କ କଣ୍ଠରେ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଏଥର ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରେ ଗୀତ ରଚନା ରଜନୀ ଶତପଥୀ, ସଙ୍ଗୀତ ବିକାଶ ଦାସ।

ଶେଷରେ ଶୁଣନ୍ତୁ ରତିକାନ୍ତ ଶତପଥୀଙ୍କ କଣ୍ଠରେ ଏହି ଗୀତଟି, ଗୀତ ରଚନା ରାଧାଶ୍ୟାମ ପଣ୍ଡା, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

0: ଶୁଣୁଥିଲେ କେତୋଟି ଲଘୁ ସଙ୍ଗୀତ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ। ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ନମସ୍କାର। ଆମ ସମାଜରେ ସୁସ୍ଥ ଓ ସୁନ୍ଦର ଜୀବନଯାପନ ମୂଳରେ ସ୍ୱଚ୍ଛତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଜାତିର ପିତା ମହାତ୍ମା ଗାନ୍ଧୀ କହିଥିଲେ, ସ୍ୱଚ୍ଛତା ସ୍ୱାଧୀନତା ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ସ୍ୱଚ୍ଛ ଭାରତ ଗଠନ ଥିଲା ମହାତ୍ମା ଗାନ୍ଧୀଙ୍କର ସ୍ୱପ୍ନ। ସ୍ୱଚ୍ଛ ଭାରତ ହିଁ ଜନଜୀବନକୁ ସମୃଦ୍ଧ କରିପାରିବ। କିନ୍ତୁ ଦୁଃଖର ବିଷୟ, ସ୍ୱାଧୀନତାର 79 ବର୍ଷ ବିତିଗଲାଣି, ତଥାପି ଆମେ ସ୍ୱଚ୍ଛତା ଉପରେ ଆଶାନୁରୂପ ସଫଳତା ହାସଲ କରିପାରିନୁ। ସ୍ୱଚ୍ଛତା ହିଁ ଜୀବଜଗତ ସହିତ ମଣିଷ ସମାଜକୁ ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ଖୋରାକ ଯୋଗାଇଥାଏ। ତେଣୁ ସ୍ୱଚ୍ଛ ଭାରତ ଗଠନ ପାଇଁ ସାମୁହିକ ପ୍ରୟାସର ଆବଶ୍ୟକତା ରହିଛି। ସରକାରଙ୍କ ଦ୍ୱାରା ପ୍ରାୟ 4041 ସହରକୁ ଏହି ଅଭିଯାନରେ ପରିସରଭୁକ୍ତ କରାଇ ସ୍ୱଚ୍ଛତା କାର୍ଯ୍ୟକ୍ରମକୁ ଆଗକୁ ନିଆଯାଉଛି। 2014 ଅକ୍ଟୋବର ମାସ 2 ତାରିଖ ମହାତ୍ମା ଗାନ୍ଧୀଙ୍କର 145ତମ ଜନ୍ମ ଜୟନ୍ତୀ ଅବସରରେ ସ୍ୱଚ୍ଛ ଭାରତ ଅଭିଯାନ ଯୋଜନା ପ୍ରସ୍ତୁତ କରାଯାଇଛି। ଗ୍ରାମାଞ୍ଚଳରୁ ସହରାଞ୍ଚଳ ଯାଏ, ବିଦ୍ୟାଳୟରୁ ମହାବିଦ୍ୟାଳୟ ଯାଏ, ରାଜରାସ୍ତାରୁ ଗଳି ରାସ୍ତା ଯାଏ, ବସ୍ତି ବାସିନ୍ଦାଙ୍କ ଠାରୁ ପ୍ରସାଦବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ସ୍ୱଚ୍ଛତା ଉପରେ ସଚେତନ ହେବା ଆବଶ୍ୟକ। ତେବେ ଏହି ସ୍ୱଚ୍ଛତା ଅଭିଯାନ 5.0 ବା 5.0 ନେଇ ଆକାଶବାଣୀ ଭବାନୀପାଟଣା

0: ପହଞ୍ଚିଥିଲା ଭବାନୀପାଟଣା ସହରଠାରୁ ପ୍ରାୟ 13 କିଲୋମିଟର ଦୂର ଶଗଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏକ ସ୍ୱଚ୍ଛତା ବା ସଫେଇ କାମ କରିବା ପାଇଁ। ସେଇଠି ସଫେଇ କାମ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ କହନ୍ତି,
1: ନମସ୍କାର, ସ୍ୱଚ୍ଛତା ହିଁ ସେବା ଏହି କାର୍ଯ୍ୟକ୍ରମ ଆମ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କ ମଧ୍ୟରେ ଏକ ଅଭିନବ ବାର୍ତ୍ତା ସୃଷ୍ଟି କରିଛି। ଆକାଶବାଣୀ ଭବାନୀପାଟଣା ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ସେମାନଙ୍କୁ ସାଧୁବାଦ ଜଣାଉଛି। ବାସ୍ତବରେ ସ୍ୱଚ୍ଛତା ହିଁ ସେବା। ସ୍ୱଚ୍ଛତା କହିଲେ ଆମେ ବୁଝୁ ପ୍ରତ୍ୟେକ ଜିନିଷ ଶୃଙ୍ଖଳା ମଧ୍ୟରେ ରହିବା। ପ୍ରକୃତି ପ୍ରତିଟି ଜିନିଷକୁ ଶୃଙ୍ଖଳା ମଧ୍ୟରେ ରଖେ। ଯେମିତି ସମୁଦ୍ର କୂଳରେ ବେଳାଭୂମିରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସମୁଦ୍ରର ଢେଉ ସଫା କରି ନେଇଯାଏ, ପୁଣି ତାହା ସମୁଦ୍ରର ତଟ ସୁନ୍ଦର ପରିଷ୍କାର ଦିଶେ। ସେହିଭଳି ପ୍ରକୃତି ସବୁବେଳେ ପରିବେଶକୁ ନିଜେ ସଫା କରେ ଏବଂ ଏହି ପରିବେଶର ଏହି ପ୍ରକୃତିର ମୁଖ୍ୟ ଉପାଦାନ ହେଉଛି ମଣିଷ, ଯିଏକି ତାହାକୁ ସଫା କରିବା ଦିଗରେ ପଦକ୍ଷେପ ନେବା ଉଚିତ। କିନ୍ତୁ ବିଡ଼ମ୍ବନା ଏହା ଯେ ସଦାସର୍ବଦା ଦେଖାଯାଇଛି ମଣିଷମାନେ ହିଁ ନିଜେ ପ୍ରକୃତିର କ୍ଷୟ କରନ୍ତି, ପ୍ରକୃତିକୁ ଅପରିଷ୍କାର ଆବର୍ଜନାରେ ଭରିଦେଇ ପ୍ରକୃତିକୁ କଷ୍ଟ ଦିଅନ୍ତି। ଯେତେ ପଦକ୍ଷେପ ନିଆଯାଇପାରିବ, ଶୃଙ୍ଖଳା ଜ୍ଞାନର ବୃଦ୍ଧି କରାଯାଇପାରିବ, ସ୍ୱଚ୍ଛତା ଦିଗରେ ପଦକ୍ଷେପ ନିଆଯିବ, ପ୍ରତିଟି ଜିନିଷକୁ ଯେମିତି ରହିବା କଥା ସେମିତି ରଖିବାକୁ ଦିଆଯିବ, ତାକୁ ସୁନ୍ଦର ଭାବରେ ବ୍ୟବହାର କରାଯିବ ଏବଂ ଯେଉଁଠି ଆବର୍ଜନା ପକାଇବା କଥା ସେଇଠି ପକାଯିବ, ସେ ଦିଗରେ ପଦକ୍ଷେପ ନେବା, ତ ନିଶ୍ଚିତ ଭାବରେ ଆମେ ସଫଳ ହେବା। ଆମ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରତିଦିନ ବିଦ୍ୟାଳୟ ପରିସରରେ ପଡ଼ିଥିବା ଛୋଟ ଛୋଟ ଟୁକୁଡ଼ା କାଗଜ, ପଲିଥିନ୍ ଏବଂ ଅନ୍ୟାନ୍ୟ ଆବର୍ଜନାକୁ ସେମାନେ ସୁନ୍ଦର ଭାବରେ ପ୍ରାର୍ଥନା ଶ୍ରେଣୀର ପରେ ମାତ୍ର 2 ମିନିଟ୍ ସମୟ ଦେଇ ସେମାନେ ସଫା କରିଦିଅନ୍ତି ଏବଂ ଆମ ପରିବେଶ ସୁନ୍ଦର ଏବଂ ସଫା ହେଇଯାଏ। ଏହି ଅଭ୍ୟାସ ମୋ ବିଦ୍ୟାଳୟର ପ୍ରତିଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଛି, ଯାହାକି ସେମାନେ ରାସ୍ତାଘାଟ ଏମିତିକି ତାଙ୍କ ଘରେ ପଡ଼ିଥିବା ଅଳିଆ ଆବର୍ଜନାକୁ ସଫା କରିବା ଦିଗରେ ସବୁବେଳେ ପଦକ୍ଷେପ ନିଅନ୍ତି। ଏହି ଅଭ୍ୟାସ ଆମେ ଯଦି ସମସ୍ତେ ଲାଗିପଡ଼ି ଚେଷ୍ଟା କରିବା, ନିଶ୍ଚିତ ଭାବରେ ସ୍ୱଚ୍ଛତା ଦିଗରେ ଆମେ ଆଗେଇ ପାରିବା।
0: ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ମହା ଆନନ୍ଦରେ ଶ୍ରମଦାନ କରି ବିଦ୍ୟାଳୟ ପରିସରକୁ ସଫା ସୁତୁରା କରିଥିଲେ। ଛାତ୍ରଛାତ୍ରୀଙ୍କର ମତ ଥିଲା,
2: ମୁଁ ପ୍ରକାଶ ମାଝୀ, ଶ୍ରେଣୀ 10 ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶଗଡ଼ାର ଜଣେ ଛାତ୍ର। ସ୍ୱଚ୍ଛତା ଏକ ପବିତ୍ର ଗୁଣ, ଏହା ମଣିଷ ମନରେ ପ୍ରଶାନ୍ତି ଭରି ଦେଇ ତତ୍ପର କରାଏ, ତେଣୁ ଏହା ଆମ ପାଇଁ ଅବିଚ୍ଛେଦ୍ୟ। ପରିବେଶର ସ୍ୱଚ୍ଛତା ଯେ କେତେ ପ୍ରୟୋଜନ ତାହା ସର୍ବସମ୍ମତ। ଗୋଟିଏ ରାଷ୍ଟ୍ରର ବିକାଶ ଏହାର ପରିବେଶର ସ୍ୱଚ୍ଛତା ଉପରେ ନିର୍ଭର କରେ। ସୁସ୍ଥ ପରିବେଶ ସୁସ୍ଥ ମାନସିକତା ସୃଷ୍ଟି କରେ। ସୁସ୍ଥ ମାନସିକତା ସୃଜନ ଶକ୍ତିର ବିକାଶରେ ସହାୟକ ହୁଏ, ଫଳରେ ରାଷ୍ଟ୍ରର ସାମାଜିକ ଅର୍ଥନୈତିକ ଜୀବନର ସୁସମୃଦ୍ଧ ହୁଏ। ବିଜ୍ଞାନର ମହାନ ଅବଦାନ ଫଳରେ ମାନବ ଜୀବନ ସୁଖପ୍ରଦ ତଥା ପ୍ରଗତିଶୀଳ ହୋଇଛି। ଆଜିର ଭାରତ ବର୍ଷ ପ୍ରଗତିର ରଥଚକ୍ର ସୋପାନ ପରେ ସୋପାନ ଅତିକ୍ରମ କରି ଆଗେଇ ଚାଲିଛି, କିନ୍ତୁ ପରିବେଶର ସ୍ୱଚ୍ଛତା କ୍ରମେ ଅପସରି ଯାଉଛି। ତେଣୁ ମାନବ ସମାଜର ହିତ ସାଧନ ପାଇଁ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇ ପଡିଛି। ସମ୍ପ୍ରତି ଗାଁ ଗଣ୍ଡା ସହର ବଜାର ସବୁଠି କୁଢ କୁଢ ଅଳିଆ ଆବର୍ଜନା ଓ ନାଳ ନର୍ଦ୍ଦମା ସବୁଠି ବର୍ଜ୍ୟବସ୍ତୁର ପାହାଡ ଓ ଅସ୍ୱାସ୍ଥ୍ୟକର ପରିବେଶ। ରାସ୍ତା କଡ଼ରେ ମଳମୂତ୍ର, ପ୍ଲାଷ୍ଟିକ ବୋତଳ ଓ ଜରିର ଗଦା। ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡିକର ଦୂଷିତ ପରିବେଶ ବିଦେଶୀ ପର୍ଯ୍ୟଟକଙ୍କ ପାଖରେ ଆମର ଭାବମୂର୍ତ୍ତିକୁ ମଳିନ କରି ଦେଇଛି। ଏପରି ସ୍ଥଳରେ ପରିବେଶର ସ୍ୱଚ୍ଛତା ଏକ ସମୟୋପଯୋଗୀ ଆହ୍ୱାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ସାମ୍ପ୍ରତିକ ପରିସ୍ଥିତିରେ ଉତ୍ତମ ଜୀବନ ନିମନ୍ତେ ପରିବେଶର ସ୍ୱଚ୍ଛତା ଅପରିହାର୍ଯ୍ୟ ହୋଇଥିବାରୁ ପରିବେଶର ସ୍ୱଚ୍ଛତା ବଜାୟ ରଖିବା ପାଇଁ ଅତ୍ୟନ୍ତ ନିଷ୍ଠାର ସହିତ ସରକାରୀ ବେସରକାରୀ ଗୋଷ୍ଠୀଗତ ତଥା ବ୍ୟକ୍ତିଗତ ଉଦ୍ୟମ ଜାରି ରଖିବା ବିଧେୟ। ଏହା ଫଳରେ ସୁସ୍ଥ ଜୀବନ ଯାପନ ସମ୍ଭବ ହୋଇପାରିବ।
3: ମୋର ନାମ ଟଙ୍କପ୍ରଭା ପୂଜାରୀ। ମୁଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଗଡ଼ାର ଦଶମ ଶ୍ରେଣୀର ଛାତ୍ରୀ ଅଟେ। ସ୍ୱଚ୍ଛତା ହିଁ ସେବା ଏହି ଅଭିଯାନ ପ୍ରତିବର୍ଷ 17 ସେପ୍ଟେମ୍ବରରୁ 2 ଅକ୍ଟୋବର ପର୍ଯ୍ୟନ୍ତ ଚାଲିଥାଏ, ଯାହା ଦେଶର ପ୍ରତ୍ୟେକ ନାଗରିକଙ୍କୁ ସ୍ୱ ଇଚ୍ଛାରେ ସଫା ସୁତୁରାରେ ଯୋଗ ଦେବାକୁ ପ୍ରେରିତ କରାଯାଏ। ଏହା ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନକୁ ସାକାର କରିବାର ଏକ ଉଦ୍ୟମ ଅଟେ, ଯିଏ ସ୍ୱଚ୍ଛତାକୁ ଜୀବନର ଅଙ୍ଗଭୂତ ଅଂଶ ମାନୁଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୈନନ୍ଦିନ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସ୍ୱଚ୍ଛତାକୁ ଆପଣେଇ ଆମେ ଏକ ସୁସ୍ଥ ଓ ସ୍ୱଚ୍ଛ ସମାଜ ଗଢିପାରିବା। ଅଭିଯାନ ସମୟରେ ସରକାରଙ୍କ ଦ୍ୱାରା ବିଭିନ୍ନ ସ୍ଥାନରେ ଶ୍ରମଦାନ ଅନୁଷ୍ଠିତ ହୁଏ, ଯେଉଁଥିରେ ଲୋକମାନେ ସାର୍ବଜନିକ ସ୍ଥାନ, ବିଦ୍ୟାଳୟ ଓ ହସ୍ପିଟାଲ ଭଳି ସ୍ଥାନ ଗୁଡ଼ିକରେ ସଫା କାମରେ ଜନସାଧାରଣଙ୍କୁ ଯୋଗ ଦେବା ପାଇଁ ପ୍ରେରିତ କରାଯାଏ। ଏହି ଅଭିଯାନ ସମୟରେ ସ୍ୱଚ୍ଛତା କର୍ମଚାରୀ ମାନଙ୍କୁ ବି ବିଶେଷ ସମ୍ମାନ ଦିଆଯାଏ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ଓ କଲ୍ୟାଣ ପାଇଁ ବିଶେଷ ଶିବିର ଆୟୋଜନ କରାଯାଏ। ଏହି ଅଭିଯାନର ଶେଷ ହୁଏ 2 ଅକ୍ଟୋବର, ଯାହା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀରେ ପୂର୍ଣ୍ଣ ହୁଏ। ଗାନ୍ଧୀଜୀଙ୍କ ମତ ଥିଲା ସ୍ୱଚ୍ଛତା ଏକ ସମାଜର ମୂଳ ଆଧାର ଅଟେ। ସ୍ୱଚ୍ଛତାକୁ ଆଚରଣରେ ଆଣି ଆମେ ଏକ ସୁସ୍ଥ ସମାଜ ଗଢି ପାରିବା। ଆକାଶବାଣୀ କେନ୍ଦ୍ର ଭବାନୀପାଟଣା ପକ୍ଷରୁ ଆମ ବିଦ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆକାଶବାଣୀ ତଥା ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ସମସ୍ତ କର୍ମକର୍ତ୍ତା ଓ ଆମ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ସାମୁହିକ ସଫେଇ କାର୍ଯ୍ୟ ମିଳିତ ଭାବେ କରିଥିଲୁ। ଆମ ବିଦ୍ୟାଳୟରେ ଏପରି ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିବାରୁ ମୁଁ ଆକାଶବାଣୀ ଓ ଦୂରଦର୍ଶନ କେନ୍ଦ୍ର ଭବାନୀପାଟଣାର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି।

ବନ୍ଧୁଗଣ, ଏମିତି ଯଦି ଆମେ ସମସ୍ତେ ସ୍ୱଚ୍ଛତାକୁ ଏକ ସଂକଳ୍ପ କରି ଆଗକୁ ବଢ଼ିବା, ତାହେଲେ ସ୍ୱଚ୍ଛ ନିର୍ମଳ ପରିବେଶଟି ପାଇପାରିବା। ସ୍ୱଚ୍ଛ ଜୀବନ ହିଁ ସୁସ୍ଥ ଜୀବନ, ସ୍ୱଚ୍ଛତା ହିଁ ସେବା। ଏହି ସେବାରେ ନିଜ ନିଜର ଦାୟିତ୍ୱକୁ ହୃଦୟଙ୍ଗମ କଲେ ଯାଇ ଆମ ଦେଶ ଉଜ୍ଜ୍ୱଳ ହେବ। ଆଜି ପାଇଁ ଏତିକି, ରହିଲୁ, ନମସ୍କାର।

0: ଶୁଣୁଥିଲେ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ଆକାଶବାଣୀ ଭବାନୀପାଟଣା କେନ୍ଦ୍ର ପ୍ରସ୍ତୁତ। ପ୍ରଯୋଜନା ଏବଂ ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ, ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦିଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ଆଇନ 2024ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏଥିରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ସନ୍ନିବେଶିତ କରାଯାଇଛି, ଯେଉଁଥିରେ 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ଟଙ୍କା ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ବ୍ୟବସ୍ଥା ରହିଛି। ମାମଲାଗୁଡ଼ିକର ତ୍ୱରିତ ସମାଧାନ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା କରିବାକୁ ବାଧ୍ୟତାମୂଳକ କରିଛି। ମାମଲା ଥାନାରେ ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ ହେବା ଦରକାର। ଅଭିଯୋଗ ଫର୍ଦ୍ଦ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବା ଲାଗି ବିଲ୍ରେ ବ୍ୟବସ୍ଥା କରାଯାଇଛି। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ଦେଇ କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ଶୀଘ୍ର ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ

ମାନନା ପ୍ରତିରୋଧ ଅଧିନିୟମ 1971ରେ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣ ମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ରାଜ୍ୟର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଡିଜିଟାଲ ଭାରତ ନୀତି, ଟେଲି କମ୍ୟୁନିକେସନ ଏବଂ ବିଏସ୍ଏନ୍ଏଲ୍ ମଧ୍ୟରେ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏଥିରେ ରାଜ୍ୟର 6,769 ଗ୍ରାମ ପଞ୍ଚାୟତକୁ ଫାଇବର ଟୁ ହୋମ୍ ବିସ୍ତାର କରାଯିବ, ଯଦ୍ୱାରା ଡିଜିଟାଲ ଶିକ୍ଷା, ଟେଲିମେଡିସିନ୍, ଡିଜିଟାଲ ବ୍ୟାଙ୍କିଙ୍ଗ୍, ଗ୍ରାମୀଣ ଉଦ୍ୟମିତା, ରୋଜଗାର ଏବଂ ଆର୍ଥିକ ବିକାଶ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ ବୋଲି ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହଲିଂ କହିଛନ୍ତି। ଏହା ମାଧ୍ୟମରେ 50,000ରୁ ଉର୍ଦ୍ଧ୍ୱ ଗ୍ରାମକୁ ଇଣ୍ଟରନେଟ୍ ସେବା ଯୋଗାଇ ଦେବା ପାଇଁ 3,384 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଓଡ଼ିଶା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇଛି। ଏହି ପଦକ୍ଷେପ ରାଜ୍ୟରେ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଗବେଷଣା ନବସୃଜନ କ୍ଷେତ୍ରରେ ନୂତନ ଦିଗ ଉନ୍ମୋଚନ କରି ବିକଶିତ ଓଡ଼ିଶା ଓ ଭାରତ ଗଠନରେ ସହଯୋଗୀ ହେବ ବୋଲି ଶ୍ରୀ ମହାଲିଙ୍ଗ କହିଛନ୍ତି। ମହିଳା ଓ ଶିଶୁ କଲ୍ୟାଣ କ୍ଷେତ୍ରରେ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବାକୁ ସରକାର ସଂକଳ୍ପବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ବ୍ରହ୍ମପୁରସ୍ଥିତ ଏନ୍ଆଇଏସ୍ଟି ବିଶ୍ୱବିଦ୍ୟାଳୟରେ ଆୟୋଜିତ ଅଙ୍ଗନବାଡ଼ି କର୍ମୀଙ୍କ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ନୀତି ନିର୍ଦ୍ଧାରଣରେ କ୍ଷେତ୍ରସ୍ତରୀୟ ଅଭିଜ୍ଞତା ଓ ଜନଭାଗିଦାରୀକୁ ପ୍ରାଧାନ୍ୟ ଦିଆଗଲେ ପ୍ରକୃତ ବିକାଶ ସମ୍ଭବପର ହୋଇଥାଏ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି କର୍ମୀଙ୍କ ନିଷ୍ଠାପୂର୍ଣ୍ଣ କାର୍ଯ୍ୟଶୈଳୀ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ସାମଗ୍ରିକ ବିକାଶ କ୍ଷେତ୍ରରେ

0: ବର୍ତ୍ତମାନ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା ଚବିଶ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକୁ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର ପ୍ରତ୍ୟେକ ନାଗରିକଙ୍କ ଜୀବନ ଓ ସୁରକ୍ଷା ସରକାରଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ନେଇ ମୁଖ୍ୟ ଶାସନ ସଚିବ ଓ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ସହ ଆଲୋଚନା କରି ଶ୍ରୀ ମାଝୀ କହିଛନ୍ତି, ଲଗାଣ ବର୍ଷା ଓ କେତେକ ନଦୀରେ ସୃଷ୍ଟ ବନ୍ୟା ପରିସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରଭାବିତ ଅଞ୍ଚଳର ଜନସାଧାରଣଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନିକ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ବନ୍ୟା ପରିଚାଳନା, ସ୍ଥାନାନ୍ତର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତିନି ଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି। ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଓଡ୍ରାଫ୍, ଅଗ୍ନିଶମ ଓ ପୁଲିସ୍ ବାହିନୀ ନିୟୋଜିତ ଅଛନ୍ତି। ସମସ୍ତ ଆଶ୍ରୟସ୍ଥଳୀରେ ବିଶୁଦ୍ଧ ପାନୀୟ ଜଳ, ରନ୍ଧାଖାଦ୍ୟ, ଜରୁରୀ ସ୍ୱାସ୍ଥ୍ୟସେବା, ସର୍ପାଘାତ ପ୍ରତିଷେଧକ ଔଷଧ ଯୋଗାଇ ଦିଆଯାଇଛି। ବନ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ବାସଗୃହ ଓ ଚାଷଜମି ପାଇଁ ପ୍ରଭାବିତ ଜନସାଧାରଣଙ୍କୁ ତ୍ୱରିତ କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବନ୍ୟା ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ପ୍ରଭାବିତ ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର, ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ 30,000 ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ବିପଦପୂର୍ଣ୍ଣ ସ୍ଥାନରେ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଲଗାଣ ବର୍ଷାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ବନ୍ୟାଞ୍ଚଳରେ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବିଭାଗର 60 ଟିମ୍ ନିୟୋଜିତ ଅଛନ୍ତି ବୋଲି ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।
1: ଲୋକମାନେ ପାଣି ଘେରରେ ଅଛନ୍ତି, ଅସୁରକ୍ଷିତ ଅଛନ୍ତି ବା ଯେଉଁଠି ପାଣି ବଢ଼ୁଛି ସେଠୁ ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା, ସେଥିପାଇଁ ଆମର ପାଖାପାଖି 60 ଦଳ କାମ କରୁଛନ୍ତି। ପ୍ରତ୍ୟେକ ଦଳ ପାଖରେ ଡଙ୍ଗା ଅଛି, ଯାନ୍ତ୍ରିକ ବୋଟ୍ ଅଛି, ମୋଟର ଅଛି, ସେମାନେ ଜଣଙ୍କୁ ଜଣଙ୍କୁ କରି ବାହାର କରୁଛନ୍ତି। ଗଲା 24 ଭିତରେ ଆମେ ପାଖାପାଖି 212 ଜଣଙ୍କୁ ଉଦ୍ଧାର କରିସାରିଲୁଣି।
0: ବନ୍ୟା ପରିସ୍ଥିତି ଦୃଷ୍ଟିରେ ରଖି ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରେ ଆସନ୍ତାକାଲି ମଧ୍ୟ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି। ଯାଜପୁର ଜିଲ୍ଲାରେ ବୈତରଣୀ ଓ ଶାଖା ନଦୀ, ବୁଢ଼ା ଓ କାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ବନ୍ୟାଜଳ ଗାଁଗୁଡ଼ିକରେ ପ୍ରବେଶ କରିବା ସହ ଚାଷଜମି ନଷ୍ଟ ହୋଇଛି। ବୈତରଣୀ ନଦୀର ଜଳସ୍ତର ଆଖୁଆପଦା, ବଲ୍ଲଭୀଘାଟ ଓ ଦଶରଥପୁରରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଘରଧରା ଗ୍ରାମ ଉପରପଡ଼ାରେ ଜଳବନ୍ଦୀ ପରିବାରଗୁଡ଼ିକୁ ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀକୁ ନିଆଯାଇଛି। ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ମହାନଦୀ, ତେଲ, ସାଲୁଙ୍କି, ବାଘ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ଜିଲ୍ଲାପାଳ ମହାନଦୀ କୂଳ ଅଞ୍ଚଳକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଉସ୍ମାନ ସମ୍ମିଳନୀ କକ୍ଷରେ ପ୍ରୟାସ କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର ଯୁଗ୍ମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱାସ୍ଥ୍ୟ, ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଅନୁସଚିବ ନିରଞ୍ଜନ ପାଢ଼ୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇର ଚିଠା ତାଲିକା ପ୍ରକାଶ ପରବର୍ତ୍ତୀ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଜିଲ୍ଲାରେ ଦାବି ଓ ଆପତ୍ତି ଗ୍ରହଣ ଏବଂ ଶୁଣାଣି ପ୍ରକ୍ରିୟା କିପରି ସୁଚାରୁ ରୂପେ ପରିଚାଳିତ ହେଉଛି ସେ ସମ୍ପର୍କରେ ଶ୍ରୀ ପାଢ଼ୀ କ୍ଷେତ୍ରୀୟ ପର୍ଯ୍ୟାୟରେ ଅନୁଧ୍ୟାନ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଆଷାଢ଼ ଶୁକ୍ଳ ବ୍ୟାସ ପୂର୍ଣ୍ଣିମା ତିଥିରେ ଶ୍ରୀବିଗ୍ରହମାନଙ୍କର ବନକଲାଗି ନୀତି ଅନୁଷ୍ଠିତ ହେଉଛି। ଦ୍ୱିତୀୟ ଭୋଗମଣ୍ଡପ ଶେଷ ହେବା ପରେ ସନ୍ଧ୍ୟା 6 ରାତି 11 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥର କିଛି ଖବର ସଂକ୍ଷେପରେ। ଯାଜପୁର ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ କେନ୍ଦ୍ରୀୟ ପରୀକ୍ଷାଗାରକୁ ଜିଲ୍ଲାପାଳ ଅମ୍ବର କୁମାରଙ୍କର ଉଦ୍ଘାଟନ କରିଛନ୍ତି। ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ କିଶୋର ନ୍ୟାୟ, ସାଇବର ସୁରକ୍ଷା, ପ୍ରଶାସନିକ ସେବାରେ କୃତ୍ରିମ ବୁଦ୍ଧିମତା ବ୍ୟବହାର ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ରାୟଗଡ଼ା ଜିଲ୍ଲାକୁ ରାଜ୍ୟସ୍ତରୀୟ ହେପାଟାଇଟିସ୍ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଡୁଙ୍ଗୁରିପାଲ୍ଲୀ ବ୍ଲକର ଧର୍ମଦାଣ୍ଡି ସେତୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବାଘମାନଙ୍କ ସୁରକ୍ଷା ଓ ସଂରକ୍ଷଣ ନେଇ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତର ସୁରକ୍ଷା। ଦେଶରେ ବାଘବଂଶ ବୃଦ୍ଧି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳିତ ହୋଇଛି। କାର୍ଯ୍ୟକ୍ରମକୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ବାଘର ଯତ୍ନ ଓ ସଂରକ୍ଷଣ କ୍ଷେତ୍ରରେ ସେବା ଯୋଗାଉଥିବା 25 ଜଣ ବ୍ୟାଘ୍ର ରକ୍ଷକଙ୍କୁ ସମ୍ମାନିତ କରାଯାଇଛି।

0: ବର୍ତ୍ତମାନ ନନ୍ଦନକାନନରେ 36 ବାଘ ରହିଛନ୍ତି। ସେଥିମଧ୍ୟରେ 18 ସାଧାରଣ ରଙ୍ଗର ବାଘ, 5 ଧଳା ବାଘ ଓ 5 ମେଲାନିଷ୍ଟିକ୍ ବାଘ ରହିଛନ୍ତି। ପବିତ୍ର ଆଷାଢ଼ ପୂର୍ଣ୍ଣିମାରେ ଆଜି ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବା ସହ ଶୈକ୍ଷିକ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖି ସମାଜକୁ ପ୍ରେରିତ କରିବା ଆଜି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ମୁଖ୍ୟ ସମ୍ବାଦ ପୁଣିଥରେ। ଲୋକସଭାରେ ପାରିତ ହେଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଲ୍ 2026। ରାଜ୍ୟସଭାରେ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଲ୍ ପାରିତ। ଗଭୀର ଅବପାତର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି। ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ସରକାରଙ୍କ ପ୍ରାଥମିକତା କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟର 6,799 ଗ୍ରାମ ପଞ୍ଚାୟତକୁ ବିସ୍ତାର କରାଯିବ ଫାଇବର ଟୁ ହୋମ୍ ସେବା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ। ଆଜିର ପ୍ରସଙ୍ଗ, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ବାଘ ସଂରକ୍ଷଣ, ପ୍ରାକୃତିକ ବାସସ୍ଥାନର ସୁରକ୍ଷା ଏବଂ ସେମାନଙ୍କ ବଂଶବୃଦ୍ଧି ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତାରେ ବାଘଙ୍କ ଭବିଷ୍ୟତ ସୁରକ୍ଷା ପ୍ରସଙ୍ଗ ନେଇ ଏହି ଦିବସ ପାଳନ କରାଯାଉଛି। 2010 ନଭେମ୍ବର ମାସରେ ରୁଷ୍ର ସେଣ୍ଟ ପିଟର୍ସବର୍ଗ ବ୍ୟାଘ୍ର ସମ୍ମିଳନୀ ଅବସରରେ ପ୍ରତିବର୍ଷ ଜୁଲାଇ ମାସ 29 ତାରିଖକୁ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଭାରତ ସମେତ 13 ବ୍ୟାଘ୍ର ବାସସ୍ଥଳୀ ଥିବା ଦେଶର ନେତୃମଣ୍ଡଳୀ 2022 ସୁଦ୍ଧା ବାଘ ସଂଖ୍ୟା ଦ୍ୱିଗୁଣିତ କରିବା ଲକ୍ଷ୍ୟ ନେଇ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ ଗ୍ରହଣ କରିଥିଲେ। ସାମ୍ପ୍ରତିକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ 5,711 ବାଘ ରହିଥିବା ଜଣାପଡ଼ିଛି। ବାଘ ସୁରକ୍ଷିତ ରହିଲେ ଜଙ୍ଗଲ ଓ ପରିବେଶର ସନ୍ତୁଳନ ଠିକ୍ ରହିବ ଏବଂ ମାନବ ସମାଜ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହୋଇପାରିବ। ସାଧାରଣତଃ ବାଘ ପାଇଁ ଘଞ୍ଚ ଜଙ୍ଗଲ, ଘାସଯୁକ୍ତ ଭୂମି, ପାହାଡ଼ିଆ ଅଞ୍ଚଳ ଏବଂ ଜଳାଶୟ ନିକଟବର୍ତ୍ତୀ ଜଙ୍ଗଲାଞ୍ଚଳ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ପ୍ରତ୍ୟେକ ବାଘର ହିଁ ନିଜସ୍ୱ କ୍ଷେତ୍ର ରହିଛି ଏବଂ ଏହା ଅନ୍ୟ ବାଘଠାରୁ ମଧ୍ୟ ସୁରକ୍ଷିତ ରହିବାରେ ସାହାଯ୍ୟ କରିଥାଏ। ବାଘ ହେଉଛି ଆମର ଜାତୀୟ ପଶୁ। ବାଘ ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ଏହାର ସୁରକ୍ଷା ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ। 1973 ମସିହାରେ ବାଘ ସଂରକ୍ଷଣ ପାଇଁ ଭାରତରେ ପଦକ୍ଷେପ ନିଆଯାଇଥିଲା ଏବଂ ପ୍ରୋଜେକ୍ଟ ଟାଇଗର ପ୍ରକଳ୍ପ ଆରମ୍ଭ ହୋଇଥିଲା। ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅଧୀନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ବିଶ୍ୱର ପାଖାପାଖି 70% ଅର୍ଥାତ୍ 3,682 ବାଘ ଭାରତରେ ଥିବା ଜଣାପଡ଼ିଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଦେଶର 58 ସଂରକ୍ଷିତ ଅଞ୍ଚଳକୁ ବ୍ୟାଘ୍ର ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଛି। 1973 ମସିହାରେ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା 9 ସୀମିତ ଥିଲା। ଏହି ଅଞ୍ଚଳର ପରିସୀମା 9,115 ବର୍ଗ କିଲୋମିଟର ରହିଥିଲା। 1980 ମସିହା ଶେଷଭାଗ ସୁଦ୍ଧା ଏହା ବୃଦ୍ଧି ପାଇ 15 ପହଞ୍ଚିଥିଲା। ଏହି ସୀମା 24,700 ବର୍ଗ କିଲୋମିଟର ହୋଇଥିଲା। କ୍ରମଶଃ ଦେଶରେ ସଂରକ୍ଷିତ ଅଭୟାରଣ୍ୟ ସଂଖ୍ୟା ବୃଦ୍ଧି ପାଇ ଚାଲିଛି। ବନ୍ୟପ୍ରାଣୀ ସୁରକ୍ଷା ଆଇନ 1972 ଧାରା 38 ଅନୁଯାୟୀ ବ୍ୟାଘ୍ର ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବା ପାଇଁ ରାଜ୍ୟ ସରକାରଗୁଡ଼ିକୁ ଦାୟିତ୍ୱ ଅର୍ପଣ କରାଯାଇଛି। ଅଭୟାରଣ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା, ଏଥିପାଇଁ ଆବଶ୍ୟକ ମାନବ ସମ୍ଭଳର ଉପଯୋଗ, ସଂରକ୍ଷଣ ଅଞ୍ଚଳର ପରିମାଣକୁ ବୃଦ୍ଧି କରିବା, ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷା ପ୍ରଦାନ କରିବା ଆଦି ଦାୟିତ୍ୱ ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଛି। ଜନସଂଖ୍ୟା ବୃଦ୍ଧି ଏବଂ ଜଙ୍ଗଲ କ୍ଷୟ ଯୋଗୁଁ ବାଘ ମଣିଷଙ୍କ ଭିତରେ ଲଢ଼େଇ ହେଉଛି। ଏହାର ପ୍ରଭାବ ବାଘ ବଂଶ ବୃଦ୍ଧିରେ ପ୍ରତିବନ୍ଧକ ସାଜୁଛି। ବ୍ୟାଘ୍ର ଚର୍ମ, ହାଡ଼ ଏବଂ ଅନ୍ୟ ଅଙ୍ଗଗୁଡ଼ିକର ଆଖିଦୃଶିଆ ମୂଲ୍ୟ ଯୋଗୁଁ ଅବୈଧ ଶିକାର ମଧ୍ୟ ବୃଦ୍ଧି ପାଉଛି। ଏପରିକି ଚାଷବାସ, ନିର୍ମାଣ କାର୍ଯ୍ୟ, ସଡ଼କ ଯୋଗାଯୋଗ ବୃଦ୍ଧି ଏବଂ ମଣିଷ ସହବାସ୍ଥାନର ବୃଦ୍ଧି ଦ୍ୱାରା ଜଙ୍ଗଲ ମଧ୍ୟ ହ୍ରାସ ପାଉଛି, ଫଳରେ ବ୍ୟାଘ୍ରଙ୍କର ଜୀବନଚର୍ଯ୍ୟା ମଧ୍ୟ ବାଧାପ୍ରାପ୍ତ ହେଉଛି। ବାଘଙ୍କର ଆବାସସ୍ଥଳୀର ସଙ୍କୋଚନ ଯୋଗୁଁ କିମ୍ବା ଶିକାରର ସୀମିତ ଉପଲବ୍ଧତା ଦୃଷ୍ଟିରୁ ସେମାନେ ମାନବ ଅଞ୍ଚଳଗୁଡ଼ିକରେ ପ୍ରବେଶ କରୁଛନ୍ତି, ଫଳରେ ମଣିଷ ଏବଂ ବାଘ ମଧ୍ୟରେ ମଧ୍ୟ ଲଢ଼େଇ ହେଉଛି। ସେହିଭଳି ବୃଦ୍ଧି ପାଉଥିବା ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଯୋଗୁଁ ମଧ୍ୟ ବାଘଙ୍କର ଆବାସସ୍ଥଳୀ ପ୍ରଭାବିତ ହେଉଛି। ମଣିଷ ଏବଂ ବାଘ ଭଳି ବନ୍ୟପ୍ରାଣୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ହେଉଥିବା ସଂଘର୍ଷକୁ ପ୍ରତିହତ କରିବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ତରରେ ପଦକ୍ଷେପ ନିଆଯାଉଛି। ଶିକାରୀଙ୍କ କବଳରୁ ବାଘକୁ ସୁରକ୍ଷିତ ରଖିବା ଲାଗି ବନ ବିଭାଗ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରୁଛି।

0: ବିଜ୍ଞାନ ଆଧାରିତ ନୀତି ଏବଂ ଦୃଢ଼ ସାଂଗଠନିକ ସହଯୋଗ ଦ୍ୱାରା ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରରେ ଭାରତ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ର ଭାବରେ ଉଭା ହେଉଛି। ପ୍ରଯୁକ୍ତିବିଦ୍ୟା ଚାଳିତ ତଦାରଖ, ପ୍ରଭାବଶାଳୀ ଶାସନ ଏବଂ ସ୍ଥାନୀୟ ସମ୍ପ୍ରଦାୟର ଅଂଶଗ୍ରହଣ ବାଘ ସଂରକ୍ଷଣ କ୍ଷେତ୍ରକୁ ଅଧିକ ସଶକ୍ତ କରୁଛି। ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନ ମହାବଳ ବାଘଙ୍କ ପାଇଁ ଉପଯୁକ୍ତ ବାସସ୍ଥଳୀ ଭାବେ ପରିଚିତ। ଶିମିଳିପାଳରେ ମୋଟ ବାଘ ସଂଖ୍ୟା 35 ଥିବା ଜଣାପଡ଼ିଛି। ତେବେ ସେଥିମଧ୍ୟରେ 19 ସିଡୋ ମେଲାନିଷ୍ଟିକ୍ ବା କଳା ବାଘ ଅଛନ୍ତି ବୋଲି ବନ ବିଭାଗ କହିଛି। 2030 ସୁଦ୍ଧା ଶିମିଳିପାଳରେ ବାଘ ସଂଖ୍ୟା 100 ଅଧିକ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି। ପରିଶେଷରେ ଏତିକି କୁହାଯାଇପାରେ, ପ୍ରକୃତିର ଏହି ଅମୂଲ୍ୟ ସମ୍ପଦ ବାଘକୁ ସଂରକ୍ଷଣ କରାଗଲେ ପରିବେଶ ସନ୍ତୁଳନ ରକ୍ଷା ସହ ପ୍ରାକୃତିକ ସଂହତି ମଧ୍ୟ ବଜାୟ ରହିପାରିବ।
1: ଆଜିର ପ୍ରସଙ୍ଗ କ୍ରମରେ ଶୁଣୁଥିଲେ ସଂକ୍ଷିପ୍ତ ଆଲୋଚନା, ସ୍ଥାନୀୟ ସମ୍ପ୍ରଦାୟଙ୍କ ସହଭାଗିତାରେ ବ୍ୟାଘ୍ର ସୁରକ୍ଷା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନ କରିଥିଲେ ସୁଚିସ୍ମିତା ସାହୁ। ଶ୍ରୋତାମାନେ କାର୍ଯ୍ୟକ୍ରମ
2: ଆକାଶବାଣୀ ସମ୍ବଲପୁର ଶୁଣିବେ। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏହି ବିଜ୍ଞାପନ ବିରତି ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ ଜୁହାର। ପହିଲା ମୁଖ୍ୟ ଖବର। ଲୋକସଭାନ ଆଜି ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2024। ରାଜ୍ୟ ଲଗାୟତ ବର୍ଷା ଲାଗି 6 ଜିଲ୍ଲାର 44 ବ୍ଲକର 233 ପଞ୍ଚାୟତ ହେଲା ପ୍ରଭାବିତ। ସ୍ଥିତିର ମୁକାବିଲା ଓ ନୁକସାନ ବାବଦେ ସମୀକ୍ଷା କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ପୁରୀ ଶ୍ରୀମନ୍ଦିର ନ ମହାପ୍ରଭୁମାନଙ୍କର ବନକ ଲାଗି ନୀତି ଲାଗି ସଞ୍ଜର 6 ବଜେ ନୁ 5 ଘଣ୍ଟା ତକ ବନ୍ଦ ରହିଛେ ସର୍ବସାଧାରଣ ଦର୍ଶନ। ଆଉ ସ୍ଥାନୀୟ ଜନଜାତି ଓ ସମ୍ପ୍ରଦାୟର ସହଭାଗିତା ବାଘମାନଙ୍କର ଭବିଷ୍ୟତର ସୁରକ୍ଷା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବ୍ୟାଘ୍ର ଦିବସ। ଲୋକସଭା ନ ଆଜି ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2024 ପାରିତ ହୋଇଛି। ଏହି ବିଲ୍ ଥି ସାର୍ବଜନୀନ ପରୀକ୍ଷା ଅଧିନିୟମ 2024 ଥିବାର କେତେଟା ନିୟମକେ ବଦଳା ଯାଇଥିବାର ବେଳେ ଆଉ କେତେଟା ନୂଆ ଦଣ୍ଡବିଧାନ ଯୋଡ଼ାଯାଇଛି। ସାର୍ବଜନୀନ ପରୀକ୍ଷାର୍ଥି ପେପର ଲିକ୍ କି ଭୁଲ ଉପାୟ ପ୍ରଶ୍ନପତ୍ର ପ୍ରଘଟ କଲେ ଦୋଷୀଙ୍କୁ 10 ବର୍ଷ ତକ୍ ଜେଲ୍, 10 କୋଟି ଟଙ୍କାର ତକ୍ ଜରିମାନା ଆଉ ଦୋଷୀର ସମ୍ପତ୍ତି ଜବତ କରିବାର ଲାଗି ବିଲ୍ ଥି ପ୍ରାବଧାନ ରହିଛି। ଏହି ମାମଲାମାନଙ୍କର ତୁର୍ତ୍ତି ସମାଧାନ ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଖାସ୍ ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବାରକେ ବିଲ୍ ଥି ବ୍ୟବସ୍ଥା ରହିଛି। ପୁଲିସ୍ ଥାନାତି ମାମଲା ରୁଜୁ ହେବାର 2 ମାସ ଭିତରେ ତଦନ୍ତ ଶେଷ କରିବାରକେ ପଡ଼ବା। ଚାର୍ଜସିଟ୍ ଦାଖଲ ହେବାର 3 ମାସ ଭିତରେ ବିଚାର ପ୍ରକ୍ରିୟା ସାରବାରକେ ବିଲ୍ ବ୍ୟବସ୍ଥା ରହିଛି। ବିଲ୍ ଉପରେ ଆଲୋଚନା ଉତ୍ତର ଦେଇକରି କେନ୍ଦ୍ର କାର୍ମିକ ଜନବିଯୋଗ ଆରୁ ପେନ୍ସନ୍ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍, ଏହି ଆଇନକେ ଅତକା କଡ଼ା କରବାର ଆଉ ତୃତୀୟ ନ୍ୟାୟ ସୁନିଶ୍ଚିତ କରିବାର ଲାଗି ଏହି ସଂଶୋଧନ କରାଯାଉଛି। ସେଆଡ଼େ ରାଜ୍ୟସଭାନ ଏଚ୍ ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଲ୍ 2026 ପାରିତ ହୋଇଛି। ଏହି ବିଲ୍ର ଉଦ୍ଦେଶ୍ୟ ହେଉଛି ବନ୍ଦେ ମାତରମ୍କେ ଜାତୀୟ ସଙ୍ଗୀତ ଜନଗଣ ମନବାଗୀର ସମାନ ଆଇନଗତ ସୁରକ୍ଷା ଦେବାର। ଏହି ଆଇନ ଉଲ୍ଲଙ୍ଘନ କଲେ ସବୁନୁଜହ 3 ବର୍ଷ ତକ୍ ଜେଲ୍, ଜରିମାନା ଆଉ ଦଣ୍ଡ ହୋଇପାରେ। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ତାକେ ଲାଗି କରିଥିବାର ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଗଭୀର ଅପବାଦ କେନ୍ଦ୍ରୀଭୂତ ହୋଇଅଛି। ଇଟା ଇହାଦେ ଉତ୍ତର ଓଡ଼ିଶା, ଦକ୍ଷିଣ ଝାଡ଼ଖଣ୍ଡ ଆଉ ଉତ୍ତର ଛତିଶଗଡ଼ ଦେଇକରି ଯାଉଛି। ଏତାର ପ୍ରଭାବ ଥି ରାଜ୍ୟର ଭିନ୍ନଭିନ୍ନ ଜାଗାନ ବର୍ଷା ଲାଗି ରହିଛି। ଏବେ 24 ଘଣ୍ଟା ଭିତରେ ଜବରନୁ ଅତି ଜବର ବର୍ଷା ହେବା ବୋଲି ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଲଗାତ ବର୍ଷା ଲାଗି ରାଜ୍ୟର 6 ଜିଲ୍ଲାର ବୟଡ ତିଥି ଦେଖିବାରକେ ମିଳିଛି। ଏଥି 44 ବ୍ଲକ ପ୍ରଭାବିତ ହୋଇଛି ବୋଲି ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ବୟଡ ଥି ମୋଟ 233 ପଞ୍ଚାୟତର 748 ଗାଁ ପ୍ରଭାବିତ ହୋଇଛନ୍। 2,03,000 ଅଧିକା ଲୋକ କ୍ଷତିଗ୍ରସ୍ତ ହୋଇଛନ୍। ଉଦ୍ଧାର କାମଥି 44 ଅଗ୍ନିଶମ, 13 ଓଡ୍ରାଫ୍ ଆଉ 2 ଏନ୍ଡିଆର୍ଏଫ୍ ଦଳକେ ଲଗାଯାଇକରି ପାଖାପାଖି 28,000 ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବୟଡ ପାଇଁ 7,900 ଏକର ଚେୟାର ଜମି ନୁକସାନ ହୋଇଥିବାର ବେଳେ 761 ମାଟିର ଘର ଭାଙ୍ଗି ଯାଇଥିବାର ବାବଦେ ପ୍ରାଥମିକ ଆକଳନରୁ ସୂଚନା ମିଳିଛି। ସ୍ଥିତିର ମୁକାବିଲା ଓ ନୁକସାନ ବାବଦେ ଭୁବନେଶ୍ୱର ରାଜୀବ ଭବନଠାରେ ଆଜ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଉତ୍ତର ଓଡ଼ିଶାର ବର୍ଷାର ପ୍ରଭାବ କମ୍ବାର ସହିତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବଢ଼ବା। ବୟଡ ପ୍ରଭାବିତ ଜିଲ୍ଲାମାନଙ୍କେ ସରକାରୀ କର୍ମଚାରୀମାନଙ୍କର ଛୁଟି ବାତିଲ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍।
1: ଉତ୍ତର ଓଡ଼ିଶାରେ ଜଳ ବୃଷ୍ଟି କମିବ, ଦକ୍ଷିଣର କିଛି ଜାଗାରେ ଅଧିକ ବୃଷ୍ଟି ହେବ, ପଶ୍ଚିମ ଓଡ଼ିଶାରେ ମଧ୍ୟ କିଛି ଜାଗାରେ ବେଶୀ ବୃଷ୍ଟି ହେବାର ସମ୍ଭାବନା ଅଛି। ସାରା ଓଡ଼ିଶାରେ ଯେଉଁ ଜାଗାରେ ବୃଷ୍ଟି ହୋଇକରି ଜଳବନ୍ଦୀ ହୋଇଛି, ଯେଉଁ ଜାଗାରେ ବୃଷ୍ଟି ହେବା ପାଇଁ ଯାଉଛି, ଯେଉଁ ଜାଗାରେ ନଦୀରେ ପାଣି ଆସିବା ପାଇଁ ଯାଉଛି, ଏବଂ ଯେଉଁ ଯେଉଁ ବନ୍ଧରେ ଡ୍ୟାମ୍ରେ ପାଣିର ଉଚ୍ଚତା ଡେଞ୍ଜର ଲେଭେଲ୍ ପାର କଲାଣି, ଏବେ ସ୍ଥିର ଅଛି ଏବଂ ଆମେ ଆଶା କରୁଛୁ ଧୀରେ ଧୀରେ କରି ତାର ଜଳପତନ କମିବ। ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ଅଛି।
0: ପ୍ରଭାବିତ ଇଲାକାମାନଙ୍କେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ୱାସ୍ଥ୍ୟସେବାକେ ଆହୁରି ବରଖସ୍ତ କରାଯାଇଛି। ଜରୁରୀ ସ୍ୱାସ୍ଥ୍ୟସେବାକେ ସୁନିଶ୍ଚିତ କରିବାର ଲାଗି ସବୁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କେ ଏମ୍ବିବିଏସ୍ ଡାକ୍ତରମାନଙ୍କୁ ନିୟୋଜିତ କରାଯାଇଛି। ବୈଠକନ ଦିଆଯାଇଥିବା ସୂଚନା ଅନୁସାରେ ଏହାଦେ ତକ 226 ଗାଁର ଜଳବନ୍ଦୀ ସ୍ଥିତି ଲାଗି ରହିଛି। ଜିଲ୍ଲା ପ୍ରଶାସନର ପରାମର୍ଶ ମାନବାର ଦରକାର ହେଲେ ରିଲିଫ୍ କେନ୍ଦ୍ରକେ ସ୍ଥାନାନ୍ତର ହେବାର ଆଉ ଜରୁରୀ ସହାୟତା ଲାଗି 112 ନମ୍ବରକେ ଯୋଗାଯୋଗ କରବାରକେ ମନ୍ତ୍ରୀ ଶ୍ରୀ ପୂଜାରୀ ପରାମର୍ଶ ଦେଇଛନ୍। ଗଲା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶାର ଭିନ୍ନଭିନ୍ନ ଜିଲ୍ଲାର ଅତି ଜବର ବର୍ଷା ହୋଇଯାଇଛି। ବରଗଡ଼ର ବିଜେପୁରଠାରେ ସବୁନୁ ଅତକା 315 ମିଲିମିଟର ବର୍ଷା ହୋଇଥିବାର ବେଳେ ବଲାଙ୍ଗୀର ଆଗଲପୁରନ 264 ଆଉ ସାଲେଭଟାନ 256.8 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଲଗାୟତ ବର୍ଷା ଓ ବୟଡ ତିଥିକେ ନଜରତି ରଖିକରି ଆଜି ଭିନ୍ନଭିନ୍ନ ଜିଲ୍ଲାର ସ୍କୁଲ ଛୁଟି ଘୋଷଣା କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ବୋଡ଼େନ୍ ଜୁଜୁଘାଟଠାରେ ସଡ଼କ ଉପରେ 4 ଫୁଟ ପାନ୍ ଯାଉଛେ। କଣ୍ଡେତରନୁ ତରବୋଡ଼କେ ଯାଆସ ବାଧାପ୍ରାପ୍ତ ହୋଇଛେ। ଘୁଡ଼ସର ଆଉ ଜମନକଟା ଗାଁର 20 ଜଣଙ୍କୁ ପ୍ରଶାସନ ତରଫରୁ ଉଦ୍ଧାର କରାଯାଇଛେ। ସିଆଡ଼େ ବୌଦ୍ଧ ଜିଲ୍ଲାର ଲଗାୟତ ବର୍ଷା ଲାଗି ଭିନ୍ ଭିନ୍ ଇଲାକାର ପାନ୍ ଜମବାର ସହିତ ମହାନଦୀର ଜଳସ୍ତର ବଢ଼ବାର୍ତ୍ତି ଲାଗିଛେ। ପରିସ୍ଥିତିର ସମୀକ୍ଷା କରିକରି ବୌଦ୍ଧ ଜିଲ୍ଲାପାଳ ମହାନଦୀ ଖଣି ଇଲାକା ପରିଦର୍ଶନ କରିଛନ୍। ନଏଥି ମଗର ଥିବାର ସୂଚନା ପାଇବାର ଉତ୍ତରୁ ଜଙ୍ଗଲ ବିଭାଗକେ ସତର୍କ ରହିବାରକେ ନିର୍ଦ୍ଦେଶ ଦେବାର ସହିତ ଲୋକକୁ ନଏଦ ଭିତରକେ ନାଇଯିବାରକେ ପରାମର୍ଶ ଦିଆଯାଇଛେ। ସୁବର୍ଣ୍ଣପୁର ଜିଲ୍ଲାର ଭିନ୍ ଭିନ୍ ଇଲାକାର ଲଗାୟତ ବର୍ଷା ଲାଗି ଯୋଗାଯୋଗ ବିଚ୍ଛିନ୍ନ ହୋଇଛେ। ଡୁଙ୍ଗରିପାଲି ଧର୍ମଦାଣ୍ଡି ସେତୁ ଉପରେ 20 ଫୁଟ ଉଚ୍ଚାର ପାନ୍ ଆଉ ଗୁରହାଣ୍ଡି ନାଲାନ ପାନ୍ ଯାଉଥିବାରୁ 5ଟା ପଞ୍ଚାୟତ ବିଚ୍ଛିନ୍ନ ହୋଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିର ନ ଆଷାଢ଼ ମାସର ପୁନି ତିଥିନ ଏଚ୍ ମହାପ୍ରଭୁମାନଙ୍କର ବନକ ଲାଗି ନୀତି କରାଯାଉଛେ। 2 ନମ୍ବର ଭୋଗମଣ୍ଡପ ଭୋଗ ଶେଷ ହେବାର ଉତ୍ତରୁ ବେଲବୁଡ଼ାର 6 ବଜେନୁ ମୂଲ ହୋଇକରି ରାତିର 10 ବଜେ ତକ ଇ ଗୁପ୍ତ ନୀତି କରାଯିବା। ଏଥିଲାଗି ପାଖାପାଖି 5 ଘଣ୍ଟା ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛେ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛେ। ବାଘମାନଙ୍କର ସଂରକ୍ଷଣ ଲାଗି ଲୋକଙ୍କୁ ସଚେତନ କରବାର ଉଦ୍ଦେଶ୍ୟ ଏଚ୍ ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ କରାଯାଉଛି। ଏ ବଛର ବାର୍ତ୍ତା ରହିଛେ ସ୍ଥାନୀୟ ଜନଜାତୀୟ ସମ୍ପ୍ରଦାୟର ସହଭାଗିତାତି ବାଘମାନଙ୍କର ଭବିଷ୍ୟତର ସୁରକ୍ଷା। ଦେଶେ ବାଘମାନଙ୍କର ବଂଶ ବଢ଼ାବାର ଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ତରଫରୁ ଭିନ୍ ଭିନ୍ ଯୋଜନା କାର୍ଯ୍ୟକାରୀ କରାଯାଉଛି। 2010 ମସିହାଠି ସେଣ୍ଟ ପିଟର୍ସବର୍ଗଠାରେ ହୋଇଥିବାର ବ୍ୟାଘ୍ର ଶୀର୍ଷକ ସମ୍ମିଳନୀଥି ଏ ଦିବସ ପାଳନ କରିବାର ଲାଗି ନିଷ୍ପତ୍ତି ନିଆଯାଇଥିଲା। ଭାରତର ବାଘ ସଂରକ୍ଷଣ ଦିଗେ କାମ କରୁଥିବାର ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କର ସୂଚନା ଅନୁସାରେ ଦେଶେ ଇହାଦେ 3,682 ବାଘ ରହିଛନ୍, ଯେନ୍ଟା ପୃଥିବୀର ବାଘ ସଂଖ୍ୟାର 75%। ଦେଶେ ଇହାଦେ 58ଟା ଟାଇଗର ରିଜର୍ଭ ରହିଛେ। ସୂଚନା ଅନୁସାରେ ଓଡ଼ିଶାର ଶିମିଲିପାଳନ 32ଟା ବାଘ ଥିବାର ବେଳେ ମଧ୍ୟପ୍ରଦେଶନୁ ସବୁନୁ ଜହ ବାଘ ଅଛନ୍। ପବିତ୍ର ଆଷାଢ଼ ପୂର୍ଣ୍ଣି ଅବସରରେ ଆଜି ଗୁରୁପୂର୍ଣ୍ଣିମା ପାଳନ କରାଯାଉଛି। ଗୁରୁଶିଷ୍ୟ ପରମ୍ପରା ଭାରତୀୟ ସଭ୍ୟତା ଓ ସଂସ୍କୃତିର ଅଭିନ୍ନ ଅଙ୍ଗ ଏ। ଜୀବନର ସବୁଦିଗେ ବାଟ କଢ଼ୁଥିବାର ଗୁରୁମାନଙ୍କୁ ସମ୍ମାନ ଜଣାଇକରି ଗୁରୁପୂର୍ଣ୍ଣିମା ମନାଯାଏସି। ହିନ୍ଦୁ ବୌଦ୍ଧ ଜୈନ ଧର୍ମାବଲମ୍ବୀମାନେ ଆଜି ଗୁରୁପୂର୍ଣ୍ଣିମାକେ ଜାକଜମକ୍ତି ପାଳନ କରୁଛନ୍। ଯୋଗୀ ପରମ୍ପରା ଅନୁସାରେ ଭଗବାନ ଶିବ ହେଉଛନ୍ ପହିଲା ଗୁରୁ, ହେଲେ ହିନ୍ଦୁ ଋଷି ସାଧୁସନ୍ତମାନେ ବ୍ୟାସଦେବଙ୍କୁ ଗୁରୁ ହିସାବେ ପୂଜା କରସନ୍। ଗୁରୁପୂର୍ଣ୍ଣିମା ହେଉଛେ ଶିକ୍ଷା ଜ୍ଞାନ ପାଇବାର ଆଉ କୃତଜ୍ଞତା ଜନାବାର ପରବ। ଶିଷ୍ୟମାନଙ୍କର ଜୀବନ ଗଢ଼ବାର୍ଥି ଗୁରୁମାନଙ୍କର ଭୂମିକା ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ଯୁକ୍ତ 2 ତତ୍କାଳ ଉନ୍ନୀତ ପରୀକ୍ଷା ଫଲ ଆଜି ବାହାରିଛେ। କଳା ବାଣିଜ୍ୟ ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଲ ଏକାସାଙ୍ଗେ ଘୋଷଣା କରାଯାଇଛି। ଛାତ୍ରଛାତ୍ରୀମାନେ ସିଏଚ୍ଏସ୍ଇ ୱେବ୍ସାଇଟ୍ www.chseodisha.nic.in ପରୀକ୍ଷା ଫଲ ଡାଉନ୍ଲୋଡ୍ କରିପାରିବେ। ଭିତରକନିକା ଜାତୀୟ ଉଦ୍ୟାନ ଆଇବା ମାସର 1 ତାରିଖନୁ ପର୍ଯ୍ୟଟକମାନଙ୍କ ଲାଗି ଖୋଲ୍ବା ବୋଲି ରାଜନଗର ବନଖଣ୍ଡ ତରଫରୁ ସୂଚନା ମିଳିଛି। ଏ ବଛର ପର୍ଯ୍ୟଟକମାନଙ୍କ ଲାଗି ପରିବେଶ ଅନୁକୂଳ ପର୍ଯ୍ୟଟନ ଉପରେ ଜୋର୍ ଦିଆଯିବାର ସହିତ ଭିନ୍ ଭିନ୍ ପ୍ରକାରର ବ୍ୟବସ୍ଥା କରାଯାଇଛି। ଦେବଗଡ଼ ବସନ୍ତ ନିବାସଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ କିଶୋର ନ୍ୟାୟ ସାଇବର ସୁରକ୍ଷା ଓ ପ୍ରଶାସନିକ ସେବାଥି ଏଆଇ ଟୁଲ୍ ବ୍ୟବହାର ବାବଦେ ଗୋଟିଏ ଦୁଇଦିନିଆ ତାଲିମ କର୍ମଶାଳା ମୂଲ ହୋଇଛେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କର ଅଧ୍ୟକ୍ଷତାତି ହୋଇଥିବାର କାର୍ଯ୍ୟକ୍ରମଟି ଶିଶୁ ମଙ୍ଗଳ ସମିତିର କିଶୋର ନ୍ୟାୟ ବୋର୍ଡ ଚାଇଲ୍ଡ ହେଲ୍ପଲାଇନ୍ ଶିଶୁଗୃହ ଓ ଶିଶୁ ସୁରକ୍ଷା ୟୁନିଟ୍ର କର୍ମଚାରୀମାନେ ଯୋଗ ଦେଇଥିଲେ। ବିଭିଜି ରାମଜୀ ଅଧିନିୟମ 2025 ବାବଦେ ସରପଞ୍ଚ ଜନପ୍ରତିନିଧି ଓ ପଞ୍ଚାୟତିରାଜ କର୍ମକର୍ତ୍ତାମାନଙ୍କୁ ସଚେତନ ଓ ଦକ୍ଷ କରିବାର ଉଦ୍ଦେଶ୍ୟ ବୌଦ୍ଧ ଜିଲ୍ଲା ପରିଷଦ ପଞ୍ଚାୟତ ଭବନଠାରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କ ଅଧ୍ୟକ୍ଷତାତି ହୋଇଥିବାର ସଭାଟି ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା, ପରିବାର ପଞ୍ଜୀକରଣ, 125 ଦିନର ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି, ସାମାଜିକ ନିରୀକ୍ଷଣ, ଜିଓ ଟେଗିଂ, ଏଆଇ ଆଧାରିତ ଯୋଜନାର ପ୍ରସ୍ତୁତି ବାବଦେ ତାଲିମ ଦିଆଯାଇଥିଲା। ଚଲତି ଶିକ୍ଷାବଚର 2026-27 ଦେଶ ଓ 72ଟା କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା, ଏଥିଲାଗି କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ମଞ୍ଜୁରୀ ମିଳିଛି। ସେଥିଭିତରୁ ଓଡ଼ିଶାର 3ଟା ଜାଗା ପଦମପୁର, ପାଲଲହଡ଼ା ଆଉ ରେଡ଼ାଖୋଲ ନୋଭିଲ ନୂଆକରି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯିବା। ଶେଷ ମୁଖ୍ୟ ଖବର ଫେରଘାଏ। ଲୋକସଭାନୁ ଆଜି ପାରିତ ହେଲା ସାର୍ବଜନୀନ ପରୀକ୍ଷା ସଂଶୋଧନ ବିଲ୍ 2026। ରାଜ୍ୟ ଲଗାୟତ ବର୍ଷା ଲାଗି 6ଟା ଜିଲ୍ଲାର 44ଟା ବ୍ଲକର 233ଟା ପଞ୍ଚାୟତ ହେଲା ପ୍ରଭାବିତ। ପୁରୀ ଶ୍ରୀମନ୍ଦିର ମହାପ୍ରଭୁମାନଙ୍କର ବନକ ଲାଗି ନୀତି ଲାଗି ସଞ୍ଜର 6 ବଜେନୁ 5 ଘଣ୍ଟା ତକ ବନ୍ଦ ରହିଛେ ସର୍ବସାଧାରଣ ଦର୍ଶନ। ଆଉ ସ୍ଥାନୀୟ ଜନଜାତୀୟ ସମ୍ପ୍ରଦାୟର ସହଭାଗିତାତି ବାଘମାନଙ୍କର ଭବିଷ୍ୟତର ସୁରକ୍ଷା ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବ୍ୟାଘ୍ର ଦିବସ। ଆଜିର ଆଞ୍ଚଳିକ ଖବରନୁ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଶୁଣିବେ ଜିଲ୍ଲା ହାଲଚାଲ
1: ସମୟ ରାତି
0: ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026, ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ, ନିଶାମୁକ୍ତ ଭାରତ ଗଠନ ନେଇ ଆସନ୍ତା ରବିବାର ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ବିଗତ ଆର୍ଥିକ ବର୍ଷରେ ଦେଶର ସାମଗ୍ରିକ ରପ୍ତାନୀ 863.1 ବିଲିୟନ୍ ଆମେରିକୀୟ ଡଲାର, ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବାୟୁ ଗୁଣବତ୍ତା ହ୍ରାସ ସମସ୍ୟାର ସମାଧାନ ପାଇଁ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ସରକାରଙ୍କ ମଞ୍ଜୁରୀ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲ୍ରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ। ଲୋକସଭାରେ ଆଜି ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଲ୍ ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ପ୍ରତିରୋଧ ଅଧିନିୟମ 2024 ସଂଶୋଧନ ପାଇଁ ଉଦ୍ଦିଷ୍ଟ। ଏହି ବିଲ୍ରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ଅନ୍ତର୍ଭୁକ୍ତ କରାଯାଇଛି। 10 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, 10 କୋଟି ପର୍ଯ୍ୟନ୍ତ ଜରିମାନା ଏବଂ ଦୋଷୀ ସାବ୍ୟସ୍ତ ହୋଇଥିବା ଅପରାଧୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଭଳି କଠୋର ଦଣ୍ଡର ବ୍ୟବସ୍ଥା ଏହି ବିଲ୍ରେ ରହିଛି। ମାମଲାଗୁଡ଼ିକର ତ୍ୱରିତ ନିଷ୍ପତ୍ତି ସୁନିଶ୍ଚିତ କରିବା ପାଇଁ ଏହି ଆଇନ ପ୍ରତ୍ୟେକ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ଦୈନନ୍ଦିନ ଶୁଣାଣି ପାଇଁ ସ୍ୱତନ୍ତ୍ର ଫାଷ୍ଟ୍ରାକ୍ କୋର୍ଟ ଗଠନ କରିବା ବାଧ୍ୟତାମୂଳକ କରିଛି। ଥାନାରେ ସୂଚନା ପଞ୍ଜିକୃତ ହେବା ଦିନଠାରୁ 2 ମାସ ମଧ୍ୟରେ ଅପରାଧର ତଦନ୍ତ ଶେଷ କରିବାକୁ ମଧ୍ୟ ଏଥିରେ ବ୍ୟବସ୍ଥା ରହିଛି। ଚାର୍ଜସିଟ୍ ଦାଖଲ ହେବାର 3 ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ ହେବା ଜରୁରୀ। ବିଲ୍ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି କାର୍ମିକ, ଜନ ଅଭିଯୋଗ ଏବଂ ପେନ୍ସନ୍ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, ଆଇନକୁ ଅଧିକ କଠୋର କରିବା ଏବଂ ତ୍ୱରିତ ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି।
3: सरकार की प्रतिबद्धता का आप इसी बात से अनुमान लगा सकते हैं कि इसी विधेयक के लाने के साथ ही साथ हमारे लॉ मिनिस्टर्स की ओर से भी एक प्रस्ताव जारी कर दिया गया। स्पेशल फास्ट ट्रैक फोर्स है, इनको स्थापित करने का भी क्रम प्रारंभ किया जाए। उसमें दिल्ली, मुंबई, कोलकाता, मध्य प्रदेश, बिहार, उत्तराखंड में पहले ही इन्होंने गठित कर दिया है और आने वाले दिनों में बाकी स्थानों पर।
2: ବିରୋଧୀ ଦଳର ଆଚରଣକୁ ସମାଲୋଚନା କରି ଡକ୍ଟର ସିଂ କହିଛନ୍ତି, ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ପରାମର୍ଶ ଦେବା ପରିବର୍ତ୍ତେ ରାଜନୀତି କରୁଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଅସଂସଦୀୟ ଭାଷା ବ୍ୟବହାର କରିଥିବାରୁ ସେ ତାଙ୍କର ସମାଲୋଚନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଶ୍ରୀ ଗାନ୍ଧିଙ୍କ ଅଭିଯୋଗର ଉତ୍ତର ଦେଇ ଡକ୍ଟର ସିଂ କହିଛନ୍ତି, ସରକାର ବାରମ୍ଭାର ସ୍ୱଷ୍ଟ କରିଛନ୍ତି ଆନ୍ଦୋଳନକାରୀ ଛାତ୍ରଙ୍କ ଉପରେ କୌଣସି ଗୁଳି ଚଳାଯାଇ ନାହିଁ, କେବଳ ଲୁହବୁହା ଗ୍ୟାସ୍ ବ୍ୟବହାର କରାଯାଇଥିଲା। ଯେହେତୁ କୌଣସି ଗୁଳି ଚାଳନା ହୋଇନାହିଁ, ତେଣୁ ନିର୍ଦ୍ଦେଶ ଜାରି କରିବାର ପ୍ରଶ୍ନ ଉଠୁନାହିଁ। ଏଭଳି ନିର୍ଦ୍ଦେଶ ଦେବାର ଅଧିକାର ମାଜିଷ୍ଟ୍ରେଟ୍ଙ୍କ ପାଖରେ ଥାଏ, ମନ୍ତ୍ରୀଙ୍କ ପାଖରେ ନୁହେଁ ବୋଲି ଡକ୍ଟର ସିଂ କହିଛନ୍ତି। ପୂର୍ବରୁ ଆଲୋଚନାରେ ଭାଗ ନେଇ ଜେଡିୟୁ ସାଂସଦ ଦିଲେଶ୍ୱର କାମେଇତ ସଂସଦରେ ଏହି ବିଧେୟକ ଆଣିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଦୃଢ଼ ବିରୋଧ କରିବା ସହ ତାଙ୍କର ମନ୍ତବ୍ୟ ପାଇଁ ଗୃହରେ ରାହୁଲ ଗାନ୍ଧିଙ୍କର କ୍ଷମା ପ୍ରାର୍ଥନା ଦାବି କରିଛନ୍ତି। ଲୋକସଭା ବାଚସ୍କତି ଓମ୍ ବିର୍ଲା ମଧ୍ୟ ଶ୍ରୀ ଗାନ୍ଧିଙ୍କୁ କେବଳ ବିଧେୟକ ଉପରେ କହିବାକୁ ଓ କୌଣସି ତଥ୍ୟ ବିନା ଅଭିଯୋଗ ନ ଆଣିବାକୁ ଅନୁରୋଧ କରିଥିଲେ। ଆଲୋଚନା ସମୟରେ ଗୃହରେ 2 ଥର ସ୍ୱଳ୍ପ ସମୟ ପାଇଁ ମୁଲତବୀ ଦେଖିବାକୁ ମିଳିଥିଲା। ବିଧେୟକ ପାରିତ ହେବା ପରେ ଶ୍ରୀ ବିର୍ଲା ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟସଭାରେ ଆଜି ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ପାରିତ ହୋଇଛି। ଏହି ବିଧେୟକ ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ଅଧିନିୟମ 1971ରେ ଅଧିକ ସଂଶୋଧନ ପାଇଁ ଉଦ୍ଦିଷ୍ଟ। ପ୍ରସ୍ତାବିତ ଆଇନରେ ବନ୍ଦେ ମାତରମ୍କୁ ଜାତୀୟ ସଙ୍ଗୀତ ଜନଗଣମନ ଭଳି ସମାନ ସାମ୍ବିଧାନିକ ସୁରକ୍ଷା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଇଛି। ଏହି ବିଲ୍ରେ ଜାତୀୟ ସମ୍ମାନ ଅବମାନନା ଅପରାଧ ପାଇଁ 3 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ଜରିମାନା କିମ୍ବା ଉଭୟ ଦଣ୍ଡର ପ୍ରାବଧାନ ରହିଛି। ବିଧେୟକ ଉପରେ ଚାଲିଥିବା ଆଲୋଚନାର ଉତ୍ତର ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବିଧେୟକରେ କରାଯାଇଥିବା ସଂଶୋଧନ

0: କେବଳ ଏକ ଆଇନଗତ ପରିବର୍ତ୍ତନ ନୁହେଁ, ଏହା ଭାରତର ଆତ୍ମା, ଜାତୀୟ ଚେତନା, ସାଂସ୍କୃତିକ ଐତିହ୍ୟ ଏବଂ ସ୍ୱାଧୀନତା ସଂଗ୍ରାମର ଆଦର୍ଶ ପ୍ରତି ଆମର ସାମୁହିକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ। ୱାଇଏସ୍ଆର୍ସିପିର ଗୋଲା ବାବୁ ରାୟ ଗୃହର ସମସ୍ତ ସଦସ୍ୟଙ୍କୁ ଜାତୀୟ ସଙ୍ଗୀତକୁ ସମ୍ମାନ ଜଣାଇବାକୁ ଅନୁରୋଧ କରିବା ସହ ବିଧେୟକ ଆଣିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଧେୟକ ପାରିତ ହେବା ପରେ ଉଚ୍ଚ ସଦନରେ ସ୍ୱତନ୍ତ୍ର ଉଲ୍ଲେଖ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ସଦସ୍ୟମାନେ ଜରୁରୀ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉତ୍ଥାପନ କରିଥିଲେ। ଏହାପରେ ରାଜ୍ୟସଭାକୁ ଆସନ୍ତାକାଲି ପୂର୍ବାହ୍ନ 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଭାରତୀୟ ରେଳବାଇରେ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ଏବଂ ବିଗତ ବର୍ଷଗୁଡ଼ିକରେ ନିଆଯାଇଥିବା ବିଭିନ୍ନ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଘଟିଛି। ଆଜି ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି ବ୍ୟାପକ ଏବଂ ବିସ୍ତୃତ ପରୀକ୍ଷଣ ପରେ ଚଳିତ ମାସ 20 ସୁଦ୍ଧା ଅଧିକ ଭିଡ଼ ଥିବା ଦିଲ୍ଲୀ ମୁମ୍ବାଇ ଏବଂ ଦିଲ୍ଲୀ ହାଓଡ଼ା ରୁଟ୍ର 2569 କିଲୋମିଟରରେ କବଚ ସଂସ୍କରଣ 4.0 ସଫଳତାର ସହ କାର୍ଯ୍ୟକ୍ଷମ କରାଯାଉଛି। ଗତମାସ ପର୍ଯ୍ୟନ୍ତ କବଚ କାର୍ଯ୍ୟ ପାଇଁ ମୋଟ 3,874 କୋଟି ଟଙ୍କା ଖର୍ଚ୍ଚ ହୋଇଛି। 2026-27 ଆର୍ଥିକ ବର୍ଷରେ 2,066 କୋଟି ଟଙ୍କା ପାଣ୍ଠି ଆବଣ୍ଟନ ହୋଇଥିବା ନେଇ ଶ୍ରୀ ବୈଷ୍ଣବ ଗୃହକୁ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଦେଶବ୍ୟାପୀ 100 ସପ୍ତାହର ଜନଭାଗିଦାରୀ ଆନ୍ଦୋଳନ ବିକଶିତ ଭାରତ ସଂକଳ୍ପ ଅଭିଯାନ ପାଇଁ ନିଶାମୁକ୍ତ ଯୁବ ସମାଜର ଶୁଭାରମ୍ଭ କରିବେ। ଅଭିଯାନର ନେତୃତ୍ୱ ମାଇ ଭାରତ ପ୍ଲାଟଫର୍ମ ନେବ, ଯାହା ଏକ ଅନ୍ଲାଇନ୍ ଯୁବ ନେତୃତ୍ୱ ଓ ସାମାଜିକ ସହଭାଗିତା ପ୍ଲାଟଫର୍ମ। ଯୁବପିଢ଼ିଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ନେତା ଭାବେ ଗଢ଼ି ତୋଳିବା ଏହି ଅଭିଯାନର ଲକ୍ଷ୍ୟ ରହିଛି। ଏହି ଅଭିନବ ପ୍ରୟାସ ସଚେତନତା, ସାମୁହିକ ସହଭାଗିତା ଏବଂ ନିରନ୍ତର ଜନସାଧାରଣଙ୍କ ଅଂଶଗ୍ରହଣକୁ ପ୍ରୋହାହିତ କରିବା ଏକ ନିଶାମୁକ୍ତ ଭାରତ ଗଠନ ପାଇଁ ସାମୁହିକ ଜାତୀୟ ଅଭିଯାନରେ ଯୁବ ନାଗରିକମାନଙ୍କୁ ଏକତ୍ରିତ କରିବାକୁ ଲକ୍ଷ୍ୟ ରଖିଛି। ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା ଅନୁସାରେ ଏହି ଅଭିଯାନରେ ମାଇ ଭାରତ ସ୍ୱେଚ୍ଛାସେବୀ, ଭାରତ ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ, ଯୁବ କ୍ଲବ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଏବଂ 125 ଅଧିକ ଆଧ୍ୟାତ୍ମିକ ସଂଗଠନର ଅଭୂତପୂର୍ବ ଅଂଶଗ୍ରହଣ ଦେଖିବାକୁ ମିଳିବ। ଏହା ମାଦକ ଦ୍ରବ୍ୟ ସେବନ ବିରୁଦ୍ଧରେ ଦେଶର ସବୁଠାରୁ ବଡ଼ ଯୁବ ନେତୃତ୍ୱାଧୀନ ଜନ ଆନ୍ଦୋଳନ ମଧ୍ୟରୁ ଅନ୍ୟତମ ହେବାକୁ ଯାଉଛି। ମନ୍ତ୍ରଣାଳୟ କହିଛି ଆସନ୍ତା 100 ସପ୍ତାହ ପର୍ଯ୍ୟନ୍ତ ପ୍ରତ୍ୟେକ ରବିବାର ଦିନ ସାରା ଦେଶରେ ଯୁବ ନେତୃତ୍ୱାଧୀନ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ, ଯାହା ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବ, ସାମୁହିକ ସହଭାଗିତାକୁ ମଜବୁତ କରିବ ଏବଂ ଯୁବପିଢ଼ିଙ୍କ ଶକ୍ତିକୁ ରାଷ୍ଟ୍ର ଗଠନ ଦିଗରେ ବ୍ୟବହାର କରିବ। ଭାରତର ସାମଗ୍ରିକ ରପ୍ତାନୀ ଆର୍ଥିକ ବର୍ଷ 2025-26 ରେକର୍ଡ 863.1 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚିଛି। ସରକାର ସଂସଦକୁ ସୂଚନା ଦେଇ କହିଛନ୍ତି ଉଭୟ ଦ୍ରବ୍ୟ ଏବଂ ସେବା ରପ୍ତାନୀ କ୍ଷେତ୍ରରେ ଦୃଢ଼ ଅଭିବୃଦ୍ଧି ଓ ଦେଶର ମୁକ୍ତ ବାଣିଜ୍ୟ ଚୁକ୍ତି ଅଧୀନରେ ବଜାର ପ୍ରବେଶର ସମ୍ପ୍ରସାରଣ ଯୋଗୁଁ ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅନୁସାରେ ଦ୍ରବ୍ୟ ରପ୍ତାନୀ 441.8 ବିଲିୟନ୍ ଡଲାରରେ ଥିବାବେଳେ ସେବା ରପ୍ତାନୀ 421.3 ବିଲିୟନ୍ ଡଲାରରେ ପହଞ୍ଚିଛି, ଯାହା ଦେଶର ରପ୍ତାନୀ ଅଭିବୃଦ୍ଧିକୁ ଆଗେଇ ନେବାରେ ଉଭୟ କ୍ଷେତ୍ରର ମିଳିତ ଶକ୍ତିକୁ ପ୍ରତିଫଳିତ କରୁଛି। ମନ୍ତ୍ରଣାଳୟ କହିଛି ବିଶେଷକରି ସଂଯୁକ୍ତ ଆରବ ଏମିରେଟ୍ସ, ଯୁକ୍ତରାଜ୍ୟ, ଅଷ୍ଟ୍ରେଲିଆ, ଓମାନ ଏବଂ ଇଏଫ୍ଟିଏ ଦେଶଗୁଡ଼ିକ ସହିତ ଭାରତର ସାମ୍ପ୍ରତିକ ବାଣିଜ୍ୟ ଚୁକ୍ତିନାମାଗୁଡ଼ିକ ରପ୍ତାନୀ ସୁଯୋଗକୁ ଯଥେଷ୍ଟ ବୃଦ୍ଧି କରିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତୀୟ ପାରମ୍ପରିକ କଳାକ୍ଷେତ୍ରର ଏକ କଳାକାର ଦଳଙ୍କୁ ଭେଟିଛନ୍ତି। ବନାରସ ମୁରାଲ, ଥାଙ୍କା, ନାୟକା, କେରଳ ମୁରାଲ, ବାସୋହଲି, ସୁରପୁର ଓ ମୈସୁର ଭଳି ବିଭିନ୍ନ କଳାର ପ୍ରତିନିଧିତ୍ୱ କରୁଥିବା 12 କଳାକାର ଆର୍ଟିଷ୍ଟ ଇନ୍ ରେସିଡେନ୍ସ କାର୍ଯ୍ୟକ୍ରମ ଅଧୀନରେ ରାଷ୍ଟ୍ରପତି ଭବନରେ ଅବସ୍ଥାପନ କରୁଛନ୍ତି। ଏହି କାର୍ଯ୍ୟକ୍ରମ ହେଉଛି ଭାରତର କଳାତ୍ମକ ପରମ୍ପରାର ଏକ ମହୋତ୍ସବ। ବାୟୁ ଗୁଣବତ୍ତା ହ୍ରାସ ପାଉଥିବା ସମସ୍ୟାର ସମାଧାନ ପାଇଁ ସରକାର ଗାଡ଼ି ନବୀକରଣ ନିମନ୍ତେ ଏକ ନୂତନ ପଦକ୍ଷେପ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ମଞ୍ଜୁରୀ ଦେଇଛନ୍ତି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ଥିବା ପୁରୁଣା ଏବଂ ଅଧିକ ପ୍ରଦୂଷଣ କରୁଥିବା ଟ୍ରକ୍ ଏବଂ ବସ୍ଗୁଡ଼ିକ ହଟାଇ ସେଗୁଡ଼ିକ ବଦଳରେ BS6 ମାନକ ଏବଂ ବୈଦ୍ୟୁତିକ ଯାନ ପ୍ରଚଳନ କରିବା। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ କହିଛି ପରିବର୍ତ୍ତନ ଯୋଜନାର ସମୁଦାୟ ଆର୍ଥିକ ବ୍ୟୟବରାଦ 9,500 କୋଟିରୁ ଅଧିକ ରହିଛି, ଯେଉଁଥିରେ କେନ୍ଦ୍ର ସରକାରଙ୍କ ସହାୟତା ଭାବେ 5,041 କୋଟି ଟଙ୍କାରୁ ଅଧିକ ରହିଛି। ମନ୍ତ୍ରଣାଳୟ ଏହି ଯୋଜନାକୁ କାର୍ଯ୍ୟକାରୀ କରିବ ଏବଂ ଏହାର ପାଣ୍ଠି ଜାତୀୟ ରାଜଧାନୀ ଅଞ୍ଚଳ ଯୋଜନା ବୋର୍ଡ ମାଧ୍ୟମରେ ପ୍ରଦାନ କରାଯିବ। କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଅଟୋମୋବାଇଲ୍ ଶିଳ୍ପର ସମନ୍ୱିତ ପ୍ରୟାସରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଷଷ୍ଠ ଦିନରେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ ଦେଶ ପାଇଁ ଆଉ ଏକ ପଦକ ସୁନିଶ୍ଚିତ କରିଛନ୍ତି। ମହିଳା 51 କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲ୍ରେ ସାକ୍ଷୀ ଉତ୍ତର ଆୟର୍ଲାଣ୍ଡର କେଟ୍ଲିନ୍ ଫ୍ରାୟର୍ସଙ୍କୁ 5-0 ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ 2 ସ୍ୱର୍ଣ୍ଣ, 7 ରୌପ୍ୟ ଏବଂ 3 ବ୍ରୋଞ୍ଜ ପଦକ ସହ ମୋଟ 12 ପଦକ ହାସଲ କରିଛି। ପାକିସ୍ତାନ ଅଧିକୃତ ଜାମ୍ମୁ ଓ କାଶ୍ମୀରରେ କ୍ରମାଗତ ଭାବେ ଅଶାନ୍ତି ବୃଦ୍ଧି ପାଉଥିବା ବେଳେ ଅଧିକୃତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନକାରୀଙ୍କ ଉପରେ ଭାରତୀୟ ପାକିସ୍ତାନ ସେନା ଦ୍ୱାରା ଗୁଳିଚାଳନା ରିପୋର୍ଟ ପରେ ଏକ ମାନବାଧିକାର ସଂଗଠନ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ହସ୍ତକ୍ଷେପ କରିବାକୁ ନିବେଦନ କରିଛି। ପାକିସ୍ତାନୀ ସେନାର ଗୁଳି ଚାଳନାରେ 40ରୁ ଅଧିକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଏକ ଜରୁରୀ ନିବେଦନରେ ପାକ୍ ଅଧିକୃତ ଜମ୍ମୁ ଓ କାଶ୍ମୀର ଭିତ୍ତିକ ମାନବାଧିକାର ସଂଗଠନ ଦର୍ଶାଇଛି ଜୁଲାଇ 27 ତାରିଖରେ ଜଏଣ୍ଟ ଆୱାମୀ ଆକ୍ସନ କମିଟି ଦ୍ୱାରା ଆୟୋଜିତ ଶାନ୍ତିପୂର୍ଣ୍ଣ ପଦଯାତ୍ରା ରାଓ୍ୱଲକୋଟ୍ରୁ ମୁଜାଫରାବାଦ ଅଭିମୁଖେ ପୁନର୍ବାର ଆରମ୍ଭ ହେବା ପରେ ଏହି ହତ୍ୟାକାଣ୍ଡ ଘଟିଛି। ଏକ ନାଗରିକ ସମାଜ ସଂଗଠନକୁ ଅପରାଧୀ ଭାବେ ଦର୍ଶାଇବା ଏବଂ ସଭା ସମିତି ଉପରେ କଠୋର ପ୍ରତିବନ୍ଧକ ଲଗାଇବା, ଅଭିବ୍ୟକ୍ତିର ସ୍ୱାଧୀନତା, ଶାନ୍ତିପୂର୍ଣ୍ଣ ସମାବେଶ ଏବଂ ସଂଗଠନ ଗଠନର ଅଧିକାର ଉଲ୍ଲଙ୍ଘନକୁ ନେଇ ଗଭୀର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଏକ ବିବୃତ୍ତିରେ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତଙ୍କ ମୁଖପାତ୍ର ଜେରେନି ଲରେନ୍ସ କହିଛନ୍ତି। ଲୋକସଭାର ଅନୁମୋଦନ ଲାଭ କଲା ସାର୍ବଜନୀନ ପରୀକ୍ଷା ଅସାଧୁ ଉପାୟ ନିବାରଣ ସଂଶୋଧନ ବିଧେୟକ 2026। ଜାତୀୟ ସମ୍ମାନ ଅବମାନନା ପ୍ରତିରୋଧ ସଂଶୋଧନ ବିଧେୟକ 2026 ରାଜ୍ୟସଭାରେ ପାରିତ ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର 51 କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ପ୍ରବେଶ କଲେ ଭାରତୀୟ ମହିଳା ମୁଷ୍ଟିଯୋଦ୍ଧା ସାକ୍ଷୀ ଚୌଧୁରୀ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଗଞ୍ଜାମ ସମ୍ବାଦଦାତା ବିଭୂତିଭୂଷଣ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ଓଡ଼ିଶାରୁ ଗୁଜରାଟର ସୁରଟ ମଧ୍ୟରେ ଯାତାୟତକୁ ଆହୁରି ସୁଗମ କରିବା ଲକ୍ଷ୍ୟରେ ବ୍ରହ୍ମପୁର ଉଧ୍ନା ଅମୃତ ଭାରତ ଏକ୍ସପ୍ରେସ୍ ସାପ୍ତାହିକ ପରିବର୍ତ୍ତେ ଦୈନିକ ଟ୍ରେନ୍ ଭାବେ ଚଳାଚଳ ଆରମ୍ଭ କରିଛି। ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଟ୍ରେନ୍ର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଏହି ଦୈନିକ ରେଳ ସେବା ଗଞ୍ଜାମ ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଲକ୍ଷାଧିକ ଶ୍ରମିକ ବ୍ୟବସାୟୀ ଓ ସାଧାରଣ ଯାତ୍ରୀଙ୍କ ପାଇଁ ବିଶେଷ ଉପକାରୀ ହେବ। ଏହି ଅବସରରେ ସେ ରାଜ୍ୟର ଶିଳ୍ପ ଓ ଭିତ୍ତିଭୂମି ବିକାଶ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ନିଷ୍ଟ ବିଶ୍ୱବିଦ୍ୟାଳୟରେ ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀ ଆୟୋଜିତ ହୋଇଛି। ଗଞ୍ଜାମ ଗଜପତି ରାୟଗଡ଼ା କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର 57 ବ୍ଲକର ବ୍ଲକ ଲେଭୁଲ ଫେଡେରେସନର ସଦସ୍ୟା ଓ ନେତୃବୃନ୍ଦ ଯୋଗଦେଇ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ ମହିଳା ସଶକ୍ତିକରଣ ଉଦ୍ୟୋଗ ବିକାଶ ସମ୍ପର୍କରେ ମତ ବିନିମୟ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆର୍ଥିକ ସଶକ୍ତିକରଣ ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବିଏଲ୍ଏଫ୍ ସଦସ୍ୟମାନଙ୍କ ଅନୁଭୂତି ସଫଳତା ଓ ପରାମର୍ଶ ଶୁଣିବା ସହ ସ୍ଥାନୀୟ ଉତ୍ପାଦକୁ ଚିହ୍ନଟ କରି ବଜାର ସହ ଯୋଡ଼ିବା, ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ସଫଳ ଉଦ୍ୟୋଗରେ ପରିଣତ କରିବା ଏବଂ ବିଏଲ୍ଏଫ୍ଗୁଡ଼ିକୁ ଆର୍ଥିକ ଶକ୍ତିକେନ୍ଦ୍ର ଭାବେ ବିକଶିତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ।
2: ଆମର ଯେଉଁ ମିଶନ ଅଛି 2036 ବିକଶିତ ଓଡ଼ିଶା ହେବ, ଓମେନ୍ ଲେଡ୍ ଡେଭଲପମେଣ୍ଟ ହେବ ଏବଂ ପ୍ରତି ପଞ୍ଚାୟତରେ ଗୋଟେ ୱାନ୍ ପଞ୍ଚାୟତ ୱାନ୍ ପ୍ରଡକ୍ଟରେ ଯିବୁ ଏବଂ ୱାନ୍ ଡିଷ୍ଟ୍ରିକ୍ଟ ମିନ୍ସ ୱାନ୍ MSME ଗୋଟେ ଉଦ୍ୟୋଗ ମହିଳାମାନଙ୍କର ହେବ। ସୁଭଦ୍ରା ଶକ୍ତିର ଯେଉଁ ବ୍ରାଣ୍ଡିଙ୍ଗ ଅଛି, ସୁଭଦ୍ରା ଶକ୍ତିର ଯେଉଁ ଉତ୍ପାଦ ଅଛି ସୁଭଦ୍ରା ଶକ୍ତିର, ତାର କେମିତି ବଜାର ଅଛି, ତାର କେମିତି ମାର୍କେଟିଂ କରୁଛନ୍ତି, ମହିଳାଙ୍କୁ କ'ଣ ସମସ୍ୟା ଅଛି, ତାର ସମାଧାନ କ'ଣ ହୋଇପାରିବ, ଇଏ ସବୁର ପୁଙ୍ଖାନୁପୁଙ୍ଖ ଆଲୋଚନା ହେଲା ପରେ ଆମେ ଯେଉଁ ବିକଶିତ ଓଡ଼ିଶା 2036 ପାଇଁକି ବାହାରିବୁ, ସେଥିରେ ସେଣ୍ଟର ଷ୍ଟେଜରେ ମହିଳାମାନେ ରହିବେ, ତାକୁ ଆଧାର କରି ହିଁ ସୁଭଦ୍ରା ଶକ୍ତି ତିଆରି ହେବ।
1: ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ସ୍ଥିତ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟରେ ଦୁଇଦିନିଆ ଜାତୀୟ ସ୍ତରୀୟ ଆକ୍ୱା ପ୍ରିନେଭୁର କନ୍କ୍ଲେଭ୍ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହାକୁ ଉଦ୍ଘାଟନ କରି କହିଥିଲେ ଯେ ମତ୍ସ୍ୟ କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ସ୍ଥାନରେ ରହିଛି। ସୁବର୍ଣ୍ଣପୁରରେ ଆଉ ଏକ ମତ୍ସ୍ୟବିଜ୍ଞାନ ମହାବିଦ୍ୟାଳୟ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ସୂଚନା ଦେଇଥିଲେ। ଦେଶର ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀ, ବୈଜ୍ଞାନିକ, ଉଦ୍ୟୋଗୀ ଓ ବିଶେଷଜ୍ଞମାନେ ଏହି କନ୍କ୍ଲେଭ୍ରେ ଯୋଗଦେଇ ମତ୍ସ୍ୟ ମୂଲ୍ୟଯୁକ୍ତ ଉତ୍ପାଦ ଓ ନୂତନ ଉଦ୍ୟୋଗ ସମ୍ଭାବନା ଉପରେ ମତ ବିନିମୟ କରିଥିଲେ। ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ,
3: ଓଡ଼ିଶାରୁ ପାଖାପାଖି ଆମେ ଏବେ 5,500 କୋଟି ଟଙ୍କାର ମାଛ ବାହାରକୁ ରପ୍ତାନୀ କରୁଛେ ଏବଂ ତାକୁ ଆମର ଲକ୍ଷ୍ୟ ରହିଛି 25,000 ଲକ୍ଷ ଆମେ 25,000 କୋଟି କେମିତି ରପ୍ତାନୀ କରିବା, ସେଥିପାଇଁ ଆମେ କାମ କରୁଛୁ। ଏବଂ ତା ପାଇଁ ଆମ ଗୋଟେ ଚିଙ୍ଗୁଡ଼ି ମିଶନ ଯୋଉ ରହିଛି ତାଙ୍କୁ ମଧ୍ୟ, ଆମର ଯୋଉ ଆଗରୁ ହାଇଟାଇଡ୍ ଲାଇନ ଯୋଉ ଆପଣଙ୍କର ଦେଖୁଥିବେ, ଯୋଉ ସମୁଦ୍ର ବେଳାଭୂମିର ମାତ୍ର 2 କିଲୋମିଟର ଆଗକୁ ଆମେ ଚିଙ୍ଗୁଡ଼ି ଚାଷ କରୁଥିଲେ, କିନ୍ତୁ ଆଜି ଆମର କ୍ୟାବିନେଟ୍ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କରିଛନ୍ତି 10 କିଲୋମିଟର ପର୍ଯ୍ୟନ୍ତ ଆମେ ସୁଦୂର 10 କିଲୋମିଟର ଚିଙ୍ଗୁଡ଼ି ଚାଷ ଏବେ କରିପାରିବା ବାହାରକୁ। ଏବଂ ଏବେ ବର୍ତ୍ତମାନ ଯୋଉ ଦୁଇଟି ଆମର ପଲିସି ମଧ୍ୟ ଆସିଛି, ଯେ ଡବଲ ଇଞ୍ଜିନ୍ର ଡବଲ ପଲିସି, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନା। ଏଥିରେ ଚାଷୀମାନଙ୍କୁ ଯୋଉ ପୋଖରୀ ଖୋଳିବାଠୁ ଆରମ୍ଭ କରି ଜାଆଁଳ ଦେବା, ଖାଦ୍ୟ ଦେବା ଏବଂ ମାର୍କେଟରେ ବିକ୍ରି କରି ଭାଲ୍ୟୁଏସନ୍ କରିବା ପର୍ଯ୍ୟନ୍ତ ମଧ୍ୟ ସବସିଡ୍ର ବ୍ୟବସ୍ଥା କରାଯାଇଛି, ଯାହାଫଳରେ ମାଛ ଚାଷ ପାଇଁ ଆଜି ଲୋକମାନଙ୍କର ଆଗ୍ରହ ଚାଷୀମାନଙ୍କର ବଢୁଛି। ମତ୍ସ୍ୟଜୀବୀ ମାନଙ୍କ ପାଇଁ ଏବେ ବର୍ତ୍ତମାନ ଖୁସିର ଖବର, ବର୍ତ୍ତମାନ ଆମର ବିଭିନ୍ନ ଯୋଉ ଥିଲା ଜେଟି ହାର୍ବର ତାକୁ ମଧ୍ୟ ଡେଭଲପମେଣ୍ଟ କରାଯାଉଛି। ଏବେ ଗଞ୍ଜାମର ଯୋଉ ଗୋପାଳପୁର ଠାରେ ଆପଣଙ୍କର ଆରିଆପଲ୍ଲୀ ତାର ଫିସିଂ ହାର୍ବର, ସ୍ମାର୍ଟ ଫିସିଂ ହାର୍ବର, ସ୍ମାର୍ଟ ଫିସିଂ ହାର୍ବର 500 କୋଟି ଟଙ୍କା ବିନିମୟରେ ହେବ, ତାକୁ ମଧ୍ୟ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ମଞ୍ଜୁରୀ ଦେଇସାରିଛି।
1: ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ। ଜିଲ୍ଲା ହାଲଚାଲରେ ଶୁଣୁଥିଲେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ ଆକାଶବାଣୀ
4: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ କୃଷି ସଂସାର।

0: ଆପଣ ରଖିଛନ୍ ଗୋରୁ ଆରୁ ଭଲ ଭାବେ ଆପଣ ଯଦି ଖତ ଦଉଛନ୍ ବୋଲେ ସେଟା ଯେମିତି ହଉ ଟିକେ
1: ହଁ, ଯେନ୍ତା ବେଲେ ଧାନ ଗଛ ତାର ଗୋଟେ ଦୁସରା ରୋଗ ରାସାୟନିକ ସାରରୁ ଖତର ପ୍ରୟୋଗ ତାର ଗୋଟେ ଜମିର ବି ଭଲ ରହୁଛେ,
0: ହଁ ଆଜ୍ଞା,
1: ପର ଧାନର ବି ଭଲ ରହୁଛେ।
0: ବେଶ ବେଶ ସେ କଥା ଆଜ୍ଞା, ଆମେ ଯେନ୍ତା କହୁଥିଲୁ ଯେ ଆମର ଧାନ ଗଛର ଜୀବନ ଅଛେ, ଆମର ଜମିର ବି ଏନ୍ତା ଜୀବନ ଅଛେ
1: ଆଜ୍ଞା।
0: ତ ଆମେ ଜମିନକେ ମାଟିକେ ମା ବୋଲି କହୁଛୁ, ସେ ମାଟିକେ ଯଦି ଆମେ ବାରମ୍ବାର ସେ ତାର ଉପରେ ରାସାୟନିକ ସାର ଦଉଛୁ, ତାହାକେ ବିଷ କରି ଦଉଛୁ ବୋଲେ ସେ ଆମକୁ ବିଷ ହିଁ ଦଉଛେ। ତ ଆମେ ଯଦି ତାହାକେ ଖତ ଦଉଛୁ ବୋଲେ ସେ ଆମକୁ ଭଲ କିସମର ଆମକୁ ଫସଲ ଦଉଛେ। ଗୋଟେ ରହିଛି ଆଜ୍ଞା, ଜମିନର ଗୋଟେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ କରବାର ପଡ଼ୁଛି, ଆପଣ କେବେ କରିଛନ୍?
1: ହଁ ଆଜ୍ଞା, କରିଥିଲେ ଆଜ୍ଞା, ସରକାରୀ ତରଫରୁ ଆଇଥିଲା, ଗାଡ଼ି ହେଇଥିଲା ନିଜେ ସେନୁ
0: ଆଜ୍ଞା,
1: ଆଉ ସେଟା ମୂର୍ତ୍ତିକା କାର୍ଡ କରିଦେଲେ ସେଟା ହେଇଗଲାନ 5-6 ବର୍ଷ।
0: ହଁ, 5-6 ବର୍ଷ
1: ତାର ବାଦରେ ଆଉ ମୁଇଁ ନୁଏ କରିପାରେ
0: ଆଜ୍ଞା। ହଁ, ସେଟା ଅସଲ କଥା ଠିକ୍ ଆ, ଯେହେତୁ ଆମର ଦେହେ କାଣା ରୋଗ ବେମାର ଅଛେ ଆମେ ଯଦି ଗୋଟେ ଟେଷ୍ଟ କରିଦେମା ବୋଲେ ଜାଣିପାରମା, ସେଇ ହିସାବରେ ଯେନ୍ଟା ଅଭାବ ଅଛେ ସେଟା ପୂରଣ କରିପାରମା। ନାଇଁ କେଁ, ଆପଣ ଯେନ୍ଟା କରୁଛନ୍, ଆମର ଅଲଗା ଚାଷୀ ଭାଇ ବହିନ ମାନେ ବି ସେଟା ଯଦି କରତେ ବେଲେ ଏଇଟା ଗୋଟେ ଯାହା ଭଲ କଥା ଆଜ୍ଞା। ଆପଣ ଯେନ୍ତା କହିଲେ କୀଟନାଶକ ବି କମ୍ ବ୍ୟବହାର କରସନ୍, ଟିକେ କହନ୍ତୁ କେନ୍ତା ହିସାବରେ ଆପଣ କେତେ ଏକର ଜମିରେ କେତେ ଆପଣ କେତେ ବାହାରକେ କେତେ ଟଲି ଆପଣ ଖତ ପ୍ରୟୋଗ
1: ଆଜ୍ଞା? ଖତଟା ଆକ୍ଚୁଆଲି ଆଜ୍ଞା, ମୁଁ ବର୍ଷା ଦିନ ଜୁନ୍ ମାସେ ନେଇପାରସି, ଜମିକେ ସବୁବେଳେ ଶୁଖା ଦେସି
0: ଆଜ୍ଞା,
1: ଆଉ ସେଟା ପ୍ରତ୍ୟେକରେ ଏକରରେ କିଛି ନା ହେଲେ ବି 6 ଟଲି 7 ଟଲି ଆମେ ଗୋବର ଖତ ପକଉଛୁ ଆଜ୍ଞା।
0: ଆଚ୍ଛା,
1: ବର୍ଷକ ଥରେ ତାମାନେ 6 ଟଲି 7 ଟଲି 8 ଟଲି ବି ପଡ଼ୁଛି।
0: ବେଶ୍ ବେଶ୍ ବେଶ୍,
1: ଆଉ ଇ ସିଜନ୍ରେ ଟିକେ ଜମି ଭିତରେ ଟ୍ରାକ୍ଟର ନାଇଁ ଯା, ଯେହେତୁ ଆର୍ଦ୍ରତା ବହୁତ ଥିସି, ସେଥିର୍ଲାଗି ବୋଲିକିରି ଆଉ ଇଥର ନେଇନ, ବର୍ଷକ ଥରେ ଜୁନ୍ ମାସେ ଦେସୁ,
0: ବର୍ଷକ ଥରେ ଦେବାର ହିଁ କଥା। ଆଉ ଆମର କୃଷି ବୈଜ୍ଞାନିକ ମାନେ ବି କହିସନ୍, ପ୍ରତି ଏକର ଜମିରେ ହାରାହାରି 3 ଟନ୍ ଖତ ଯଦି ଆପଣ ପକଉଛନ୍ ବୋଲେ ଆମର ଜମିର ଗୁଣମାନଟା ଟିକେ ବହୁତ ସେଟା ବରକସ ରହେସି ଆର୍ ଭଲ ଉତ୍ପାଦନ ଦେସି। ଆମେ ଯେନ୍ତା କହିଲା କି ଆପଣଙ୍କର 3 ଏକର ଜମିନକେ ଜଳସେଚନ ସୁବିଧା ନ, ସେଟା କେନ୍ତା କରସନ୍ ଆଜ୍ଞା?
1: ଯେନ୍ 3 ଏକର ଜମିକେ ମୋର ଜଳସେଚନର ସୁବିଧା ନାଇଁ ନ, ସେନ ମୁଇଁ ବର୍ତ୍ତମାନ 2 ଏକରରେ ସୋରିଷ ବୁନି ସାରିଦେଇଛେ ମୁଇଁ।
0: ଆଚ୍ଛା,
1: ମୋର ସୋରିଷ ହେଇଗଲାନ, ଅରଦରେ ମୁଇଁ 25 ତାରିଖ ବୁଣିଲିନ, ଆଜି 15 ହେଲାନ, କିଛି ନା ହେଲେ ବି 20 ଦିନ ଲେଖା ସୋରିଷ ହେଇଗଲାନ, ସେଠି ଆଉ ଦିନ 5-6 ଦିନ ଗଲେ ତାକୁ ପାଣିଟି ମଡ଼ାଇକି ଦେଲେ ସେ ଗୋଟେ ପାଣି କମ୍ପ୍ଲିଟ୍ ହେଇଯିବା
0: ଆଜ୍ଞା। ଆଜ୍ଞା,
1: ଆଉ ଗୋଟେ ଏକରରେ ମୁଗ ବୁଣିଛେ ଆଜ୍ଞା, ସେଟା ଯେନ୍ଟା ମୁଗ ବୁଣିଛେ ସେଟା ମୁଗ ଇଟା ସେଟା ବି 15 ଦିନ ଲେଖା ହେଇଗଲାନ,
0: ସେଟା
1: ଆଉ ଅଧା ଏକର ଜମି ରହିଯାଇସି, ଯେନ୍ତିକି ମୁଇଁ ସେଠି ପନିପରିବା ଖାଇବାର ଲାଗି ସବୁ ପ୍ରକାର ପନିପରିବା ଟିକେ ଟିକେ କରସି, ଯେନ୍ତି ଯେନ୍ ପନିପରିବାରେ ମୁଇଁ ଟିକେ କରସି ସେଠି ମୁଇଁ ସାର ବୋଲବାର ଜିନିଷ ବିଲକୁଲ କିଛି ନାଇଁ ଦେଇପାରେ
0: ଆଜ୍ଞା। ଆଜ୍ଞା,
1: ସବୁ ଖତରେ ହିଁ ସେଟା ହବ,
0: ଯେହେତୁ
1: ମୁଁ କମ୍ ପରିମାଣରେ କରୁଛେ ସେଥିଲାଗି ମୁଇଁ ସେଟା ସାରର ବ୍ୟବହାର ବିଲକୁଲ ନାଇଁ କରେ।
0: ଠିକ୍ ଠିକ୍ ଠିକ୍ ଆଜ୍ଞା, ଯେ ଆମକୁ ଟିକେ ଗୁଟ ଗୁଟ କରି କହିବେ ଆଜ୍ଞା, ଆମର ଯେନ୍ 3 ପ୍ରକାର ଆପଣ କରୁଛନ୍, ତ ତାର ପ୍ରଣାଳୀ ମାନେ ଟିକେ ଟିକେ କହିବେ। ଆପଣ ସୋରିଷ ଯେନ୍ କରୁଛନ୍, ସୋରିଷଟା କେନ୍ତା ହିସାବରେ ଜମିନକେ ତୟାର କରସନ୍ ଆର୍ କେନ୍ତା ହିସାବରେ ଲଗାସନ୍?
1: ସୋରିଷଟା ଆଜ୍ଞା, ଧାନ ଯେତେବେଳେ କଟିଯାଉଛେ ସାଙ୍ଗେ ସାଙ୍ଗେ ବତର ଦେଖିକିରି ତାକେ ଜୁତି ଦେଇକି ସାଙ୍ଗେ ସାଙ୍ଗେ ସୋରିଷକେ କିଛି ନାଇଁ, ଟ୍ରାକ୍ଟର ଜୁତି ଦେଇକରି ସେଠି ଆମେ ମୁଇଁ 2 ଏକର କରିଛେ, 2 ଏକରରେ 4ଟା ସୁପର ଦେଇଦେଇଛେ, ସୁପର ସାର କେବଳ ଦେଇଦେଇଛେ, ଆଉ ବିହନ ସେଠି 6 କେଜି ବିହନ ସୋରିଷ ବୁଣି ଦେଇଛେ ଆମେ ସେଠି, ଆଉ ବର୍ତ୍ତମାନ ତ କିଛି ନୁହେଁ କରେ ସେଠି, ଆଉ 20-25 ଦିନ ବାଦ ଯେନ୍ ପାଣି ଦେମି, ପାଣି ଦିଆଲା ତାର ଆମର ଗ୍ରାମସେବକ କି କୃଷି କର୍ମଚାରୀମାନଙ୍କୁ ପଚାରିକିରି କିଛି ମେଡ଼ିସିନ ଯଦି ଦିଆ ପଡ଼ବା ଲାଗ୍ବା ବୋଲେ ସେଟା ତାର ଆଉ ସ୍ପ୍ରେ କରିକିରି ପାଣିଟେ ମଡ଼େଇ ଦେମ ପହଲା ପାଣି। ଆଉ ସୋରିଷରେ ମୁଖ୍ୟତଃ 2ରୁ 3ଟା ପାଣି ଲାଗ୍ବା, 2ଟାରେ ବି ହେଇଯାଏସି।
0: ହଁ ହଁ ହଁ, ଯେ ଯେନ୍ ବିହନଟା ଆଜ୍ଞା, ନିଜେ ବିହନ ରଖିଦେସନ୍ କି ଘିନିକରି ଆନସନ୍, କେନ୍ତା କରସନ୍?
1: ନାଇଁ, ବିହନଟା ମୁଇଁ ଘିନିକରି ନେସି
0: ଆଜ୍ଞା। ହଁ ହଁ, ସୋରିଷ ବିହନଟା କେନ୍ କିସମର ବିହନ ଦେସନ୍ ଯେନ୍ଟାକି ଭଲ ହେସି?
1: ମୁଇଁ ଇଟା ହାଇବ୍ରିଡ଼ କରିଛେ, 6 କେଜି ନେଇଛେ, 2 ଏକରରେ ସୋରିଷ ବୁଣ।
0: ହଁ, ସେଇଟା ମୁଇଁ ପଚାରିଲି ଚାହୁଁଛି ଯେ କେତେ ଏକର ଜମିରେ କେତେ ଆରାରି ଲାଗିଛି?
1: 20-25 ଦିନ ଭିତରେ ତାକେ ପହଲା ପାଣିଟା ମଡ଼ାବାର ଜରୁରୀ,
0: ମଡ଼ାବାର ପଡ଼ିବ, ତାର ଜୀବନ କାଳ ଭିତରେ 2ଟା ପାଣି ମଡ଼ାଲେ ହେଇଯିବ,
1: 2ରୁ 3ଟା ଲାଗିଯାଏ।
0: କେତେ ଦିନ ହାରାହାରି ଆମର ସୋରିଷ
1: ଇଟା? 120-125-130 ଦିନ ଭିତରେ ଅମଲ ହେଇଯିବ ଆଜ୍ଞା, ବୁଣିଲା ଦିନ।
0: ହଁ ହଁ, ତ ଯେନ୍ ସୋରିଷଟା ଆଜ୍ଞା କେନ୍ତା ହିସାବରେ ଅମଲ ହେସି? ଆପଣ ତ ଆଗରୁ ବି କରୁଥିବେ, ଏକର ହିସାବରେ କେତେ ଅମଲ ହେଇଯାଏସି
1: ଆଜ୍ଞା? ଆମର ପରିବେଶ ଉପରେ ରହିଲା ଆଜ୍ଞା, ପରିବେଶଟା ଯଦି ଠିକ୍ ରହୁଛି, ହାଇବ୍ରିଡ଼ ସୋରିଷରୁ 6-8 କୁଇଣ୍ଟାଲ ତକ ପର ଏକରରେ ଅମଲ ହେଇଯାଉଛି।
0: ଆଚ୍ଛା ଆଚ୍ଛା ଆଜ୍ଞା,
1: ପରିବେଶ ଠିକ୍ ସାଥ ନାଇଁ ଦେଲେ ଆଜ୍ଞା ଚାଷୀ ବି କିଛି କରି ନାଇଁ।
0: ହଁ, ପରିବେଶ ଉପରେ ତ ଆଜ୍ଞା ବହୁତ କିଛି ନିର୍ଭର କରୁଛେ, ତ ଏଇଟା ଯେନ୍ ତେଲ ପିଡ଼ାସନ୍ କି ବିକି ରହସନ୍ କି କାଣା କରସନ୍?
1: ନାଇଁ ଆଜ୍ଞା, ମୋର ଗୋଟେ ତେଲ କଲର୍ଟେ ଅଛେ।
0: ଆଚ୍ଛା
1: ଆଜ୍ଞା, ମୁଇଁ ସେ ସବୁ ଶୀର୍ଷକେ ନିଜେ ସେ ତେଲ ବନେଇକିରି ତେଲ ବିକ୍ସି।
0: ଆଜ୍ଞା ଆଜ୍ଞା, ଯା ଏଇଟା ଗୋଟେ ଭଲ କଥା। ଦେଖୁନ୍, ଇହାଦେ ଆମେ ଦେଖବାର୍ ଲାଗି ଯାଉଛୁ ବଜାରରେ ଯେନ୍ ସୋର୍ଷ ତେଲ ଆସୁଛେ, ଶୁଦ୍ଧ ସୋର୍ଷ ତେଲ ନାଇଁ ଆସୁ। ବହୁତ କମ୍ ସୋର୍ଷ ତେଲ ଆସୁଛେ ଯେନ୍ଟାକି ଶୁଦ୍ଧ ଅଛେ। ଆଉ ଆପଣ ଯେନ୍ତା ଚାଷୀ ନିଜେ ବନଉଛନ୍, ସେତାକେ ତେଲ ପିଡ଼ିକରି ଆନୁଛନ୍, ତ ନିଶ୍ଚିତ ଭାବେ ଆପଣଙ୍କର ଭଲ।

0: କଲି, ଇଟା ମୁଇଁ ନାଇଁ କିନେ ଆଜ୍ଞା, ମୁଁ ବଜାର
1: ଆଚ୍ଛା,
0: ଲଗେଇ
1: ଆଜ୍ଞା ଆଜ୍ଞା
0: ଆଜ୍ଞା, ଏବେ ବି ସେଟା ମୁଇଁ 2 ଏକର ବାକି ମୁଗ ବୁନିଛେ
1: ଆଜ୍ଞା
0: ଆଉ ସେ ମୁଗ ହେଇଗଲାନ ସେଟା କିନେ ଧାନ ଦେଲା ଉତର ସେଟା ବି ଜଷ୍ଟ ଜୁତି ଦେଇଛୁଁ
1: ଆଜ୍ଞା
0: ରୋଟାଭେଟରରେ, ଟ୍ରାକ୍ଟରରେ ରୋଟାଭେଟରରେ ଜୁତି ଦେଇଛୁଁ ଆଉ ସେଠି ଟିକେ ଅଳ୍ପ ପରିମାଣର ରାସାୟନିକ ସାର ଦିଆ ହେଇକରି, ଯେହେତୁ ଖତ
1: ଆଜ୍ଞା
0: ଦିଆହଉଛି ବରଷକେ ବରଷ, ଆଉ ରାସାୟନିକ ସାରଟା ତ ପୁରା ଆମେ ଛାଡ଼ି ନା ପାର୍ବାର ବର୍ତ୍ତମାନ ବି, ହଁ ବୋଲେ କିଛି ପରିମାଣରେ ରାସାୟନିକ ସାର ଦେଇକରି ସେଠି ମୁଗ ବି ବୁଣି ଦେଇଛୁ,
1: ଆଜ୍ଞା
0: ମୁଗ ବି 2ରୁ 3ଟା ପାନ ଲାଗ୍ବା ସେଠି
1: ଆଜ୍ଞା
0: ଯେ ଅମଲ ହେଇଯିବ ମୁଗଟା।
1: ହଁ ହଁ ହଁ ଆପଣ ବଢ଼ିଆ କଥା 2-3ଟା କହିଲେ, ଖାସ କରି ଆମେ ଯଦି ରାସାୟନିକ ସାରକେ ଏକା ସାଙ୍ଗେ ଛାଡ଼ି ଦଉଛୁ ବୋଲେ ଧରନ୍ ସେ ଗୋଟେ ଅଭ୍ୟାସ ହେଇଯାଇଛି ଆମର ଫସଲ, ତ ଏକା ସାଙ୍ଗେ ଯଦି ଛାଡ଼ିଦେବେ ବୋଲେ ତାର ଉତ୍ପାଦନଟା ପୁରାପୁରି କମିଯିବ, ବୋଲେ ଆପଣଙ୍କର ନୁକସାନ କେତେ କେତେ ହେଇଯିବ, ତ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଛଡ଼ାଇବାର ପଡ଼ୁଛି
0: ଧୀରେ ଧୀରେ ଧୀରେ ବନ୍ଦ କରିଦେବ।
1: କିନ୍ତୁ ଯାହା ହଉ ଆପଣ ଟିକେ ସେଥିରେ ଖସାରି ବ୍ୟବହାର କରୁଛନ୍ ବୋଲେ ଆପଣଙ୍କର ଭଲ ହଉଥିବା ଯେ କେତେ ଆପଣଙ୍କର ଉତ୍ପାଦନ ହେଇଯାଇଛି ଆଜ୍ଞା।
0: ଆଜ୍ଞା ମୁଗଟା ଭଲସେ ହେଲେ 4-5 କୁଇଣ୍ଟାଲ୍ରୁ 6 କୁଇଣ୍ଟାଲ, ଯେହେତୁ ମୁଗଟା ମୁଇଁ ହାଇବ୍ରିଡ଼ ବିହନ ନେବି, ଆମ ଦେଶୀ ବିହନ ଉପରେ ନିର୍ଭର କରୁଛେ, ଆଉ ସେଥିରେ ଝାଇ ମୁଗ ଯେନ୍ଟା ବୋଲୁଛୁ ସେଟା 4-5 କୁଇଣ୍ଟାଲ୍ ପର ରେକର୍ଡ଼ ହେଇଯାଇଛି ଆଜ୍ଞା।
1: ଆଜ୍ଞା ଆଜ୍ଞା, ଯା ହଉ ଏଇଟା ତ ହେଲା ନା, ଆମର ପାଖେ ବହୁତ ବିଷୟ ଅଛି କଥା ହେବାର ଲାଗି, ପନିପରିବା କାଣା କାଣା କରସନ୍?
0: ଆଜ୍ଞା ପନିପରିବାରେ ମୁଇଁ 1/2 ଏକର୍ରେ ମୁଇଁ ପନିପରିବା କରସି, ଯେନ୍ଟାକି ସେଠି ବାଇଗନ୍ ଅଛେ, ପାତଳଟା ଅଛେ, ମିର୍ଚା ଅଛେ, ଫୁଲକୋବି ଅଛେ, ବନ୍ଧାକୋବି ଅଛେ, ବିନ୍ସ ଅଛେ, ଭିନ୍ଗା ଅଛେ, ମଟର ଚନା ବି ଅଛେ।
1: ଆଚ୍ଛା,
0: ଆଉ ଶାଗରେ ଯାଉଛେ ଆଜ୍ଞା, ମୁଁ ମେଥି ଶାଗ ଟିକେ ବୁଣିଛେଁ, ପିଆଜ ଶାଗ ବୁଣିଛେଁ, ପାଲଙ୍ଗ ଶାଗ ବୁଣିଛେଁ, ଭାଜି ଶାଗ ବୁଣିଛେଁ, ଆଉ ମୂଳା ଆଜ୍ଞା।
1: ଆଚ୍ଛା,
0: ଲାଗି
1: ତାମାନେ ସବୁ ଜାଗାରେ କରିଦେଉଛେ ଆପଣଙ୍କର ବାଡ଼ିରୁ?
0: ହଁ ଆଜ୍ଞା, ସବୁ ପନିପରିବା ବାହାରେ ପଡ଼ୁଛେ।
1: ତ ଆପଣ ଯେନ୍ ବାହାରସି ଆଜ୍ଞା, ଏଇଟା ବଜାରକେ ବି କିଛି ଯାଇସି?
0: ହଁ ଆଜ୍ଞା, ହଁ ସବୁ ତ ଖାଇ ନା ପାରୁ, ହେତ୍କି ଟିକେ ଖାଇ ନା ହୁଏ
1: ଆଜ୍ଞା,
0: ଆଉ ଖାଇବା ସାଙ୍ଗେ ସାଙ୍ଗେ ସେଇଟା ବଜାରକେ ବି ଯାଇସି, ଯେମିତି ଯେନ୍ 2 ପଇସାକୁ ବାହାରୁଛି ସେଠି ମୋତେ ବାକି ଚାଷ କାମରେ ଯେନ୍ ଖର୍ଚ୍ଚା ଲାଗୁଛି ସେଟା ସେ ମେକଅପ୍ କରି,
1: ସେଟା ଆଜ୍ଞା ସବୁ
0: କିଛି କିଛି ମେକଅପ୍ କରି ହେଇଯାଉଛି।
1: ଗୋପାଳନ ବି ସେନ୍ତା ହିସାବରେ ଆପଣ ଗୋପାଳନଟା ସବୁ ସବୁ ଦିନକେ ଦିନ ଆମର
0: ସେଟା ଡେଲିଟା ଡେଲି
1: ଆସିଯାଉଛେ, ତ ଆପଣ କେତେଟା ଗାଈ ରଖିଛନ୍?
0: ଆମର ଆଜ୍ଞା ଛୋଟ ବଡ଼ କରି ଅଛନ୍, 40ଟା ଗାଈ ଅଛନ୍,
1: ଆରେ
0: ସେଥିର ଭିତରୁ ଆଜ୍ଞା 10-15ଟା ଗାଈ ଆମର ସବୁବେଳେ ଧୁଆ ଅଛନ୍।
1: ଆଚ୍ଛା,
0: ଆଉ କିଛି ନା ହେଲେ ବି ଆମର ଦିନ ଭରକି 1.5 କୁଇଣ୍ଟାଲ୍ ପ୍ଲସ୍ ଗୁରସ ଆମର ବାହାରି ପଡ଼ୁଛି।
1: ଆଚ୍ଛା,
0: ଆଉ ସେ ଗୁରସଟା ଆମେ ଡାଇରେକ୍ଟ ସମ୍ବଲପୁର ଆଣିକିରି
1: ଦଉଛନ୍? ଆଜ୍ଞା, ସୋସାଇଟିରେ ଦଉଛନ୍?
0: ନାଇଁ ଆଜ୍ଞା, ପ୍ରାଇଭେଟରେ ଦଉଛନ୍, ହୋଟେଲ ମାନଙ୍କୁ ଆମେ
1: ହୋଟେଲ ମାନଙ୍କୁ ଦଉଛନ୍।
0: ଆଜ୍ଞା,
1: ଯାହା ଆଉ ଆପଣଙ୍କର ପୁଷ୍ଟିକର ଗୁରସଟା ପୁରା ନେଇ ସିଧା ଆସୁଛେ ବୋଲେ ଲୋକ ସେତାକେ ତାମାନେ ଖୁସିରେ ଗ୍ରହଣ କରୁଥିବେ। ଯାହା ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ଲାଗିକରି ବହୁତ କିଛି ଶିଖିବା ଲାଗି ମିଳିଲା। ଦେଖୁନ୍, ଆପଣ ଧାନ ଚାଷ କରୁଛନ୍, ମୁଇଁ ତ କହିମି ଆପଣଙ୍କର ଆଜ୍ଞା, ଯେନ୍ 3 ଏକର୍ ଜମିନ ଆପଣଙ୍କର ଜଳସେଚନ ନାଇଁ ପଡ଼ବାର, ଏଇଟା ଗୋଟେ ବରଦାନ ଏ, କାହିଁ ବୋଲେ ଯଦି ସବୁଯାକର ଜଳସେଚନ ହଉଥିଲା ବୋଲେ ସବୁଯାକର ଧାନ କରୁଥିଲେ, କିନ୍ତୁ ଯେନ୍ 3 ଏକର୍ ଆପଣଙ୍କର ଜଳସେଚନ ନାଇଁ ହେଇପାରବାର ସେଟାକି ଆପଣ ବହୁତ ଯୋଜନା ଭିତ୍ତିକ ଭାବେ ଆପଣ ସେନେ ଡାଲି ଜାତୀୟ କରୁଛନ୍, ଆମର ତୈଳବୀଜ ଜାତୀୟ କରୁଛନ୍, ଆମର ଭିନ୍ନ ଭିନ୍ନ ପ୍ରକାରର ପନିପରିବା କରୁଛନ୍, ତାର ସାଙ୍ଗେ ସାଙ୍ଗେ ଆପଣ ଗୋରୁ ରଖିଛନ୍, ଗୋରୁରୁ ଆପଣ ଯେନ୍ କ୍ଷୀର ଉତ୍ପାଦନ ହଉଛେ ସେଟା ଆପଣଙ୍କର ରୋଜଗାର ତ ଦଉଛେ ହିଁ ଦଉଛେ, ତାପରେ ଆମର ଯେନ୍ ଖତ ବାହାରୁଛେ ଖତ ବି ଆମର କ୍ଷେତକେ କାମ ଦଉଛେ। ଯାହା ହଉ ଆଜ୍ଞା, ବହୁତ ବଢ଼ିଆ ଲାଗିଲା ଆପଣ ସାଙ୍ଗେ କଥାବାର୍ତ୍ତା ଲାଗିକରି। ଆପଣଙ୍କର ଇସବୁ କାମ ଯେନ୍ କେତେ ଲୋକ କରସନ୍, କେନ୍ତା ହିସାବରେ କରସନ୍?
0: ଦେଖୁ ଆଜ୍ଞା, ପହଲା ହଉଛି ଆମର ଚାଷୀ ଲୋକର ଯେ ନିଜର ପରିଶ୍ରମ ହେଲା ଯାଇକି ସବୁ ହେଇପାରବା।
1: ଆଜ୍ଞା ଆଜ୍ଞା,
0: ନିଜର ପରିଶ୍ରମ ସବୁ ତ ନିଜେ ବି କରି ନା ପାରୁ, ଲେବର ବି ଲାଗୁଛନ୍, କିନ୍ତୁ ଏଜିନ୍ କେତେଟା ଜିନିଷ ସବୁ ମେସିନ୍ ଉପରେ ଡିପେଣ୍ଡ କରବାର, ଏଜିନ୍ ଦେଖୁନ୍ ପନିପରିବା ଯେନ୍ ମୁଇଁ କରୁଛେ ସେଟା ଆଉ ଲେବର ଲାଗୁଥିଲେ ବେଲେ ନିଜ ହାତେ ଓହ୍ଲଉଥିଲେ ଟାଇମ୍ ଲାଗୁଥିଲା, ଏଜିନ୍ ୱିଡର୍ ସିଷ୍ଟମ୍ ହେଇଗଲାନ ସେଟା ୱିଡର୍ରେ ସବୁ କାମ ହେଇଯାଉଛେ, ତାହାରୁ ଟ୍ରାକ୍ଟର୍ରେ କାଦୁ ବି ହେଇଯାଉଛେ ସବୁ, ଆଉ ସେଥିଲାଗି ମୋତେ ଲେବର କମ୍ ଲାଗୁଛନ୍, ମୁଇଁ 2ଟା ଲେବରରେ ହିଁ ସବୁ କରେ।
1: ନିଶ୍ଚିତ, ଆମେ ବି ସେଟା ଆଜ୍ଞା କୃଷି ଯନ୍ତ୍ରଭିତ୍ତିକ କୃଷିକେ ବି ଆମେ ଉତ୍ସାହିତ କରୁଛୁ, ତାର ସାଙ୍ଗେ ସାଙ୍ଗେ ଆମେ ଯେନ୍ତା କହୁଛନ୍ ଆପଣ 2 ଜଣ ଲେବର ବି କାମ ହେଇଯାଉଛି ଆପଣଙ୍କର ବୋଲିକରି। ତାପରେ ଆପଣଙ୍କର ପରିବାରରେ କିଏ କିଏ ସବୁ ଅଛନ୍? ଆଜ୍ଞା,
0: ପରିବାର ସେ 2ଟା ଯେ ଲେବର ଅଛନ୍, ସେ ଆମର ସବୁବେଳେ ମିଶି ବୁଲିକରି 2ଟା କରିଦେଉଛନ୍।
1: ଆଜ୍ଞା,
0: ଦେଖୁନ୍ ସକାଳୁ ଗାଈମାନଙ୍କର କାମ ଦାମ ସବୁ ସାରି ସୁରା ଦେଇକରି ତାର ଯେନ୍ ଟାଇମ୍ ଟିକେ ଫେର୍ ଆସିଯାଉଛନ୍, ଆଉ ଧାନ ଚାଷ କଲା ଟାଇମ୍ରେ ଟିକେ ଅତକା ଲେବର ଲାଗୁଛନ୍, ସେତିକି ବେଲେ ଟାଇମଲି ଲେବର କିଛି ଦିନ ପାଇଁ ଲେବର ଲଗେଇକରି ସେଟା ଫେର ତାକୁ ବନ୍ଦ କରାଯାଉଛି।
1: ଆପଣଙ୍କ କୁଟୁମ୍ବରେ କିଏ କିଏ ସବୁ ଅଛନ୍?
0: ଆଜ୍ଞା, କୁଟୁମ୍ବରେ ଆମେ 5 ଭାଇ ଅଛୁ। ଆଜ୍ଞା, 5 ଭାଇ ଅଛୁ ଆମେ,
1: ସମସ୍ତେ ଚାଷ କରୁଛନ୍,
0: ସମସ୍ତେ ଆମେ ମିଶି ବୁଲିକରି ଚାଷ କରୁଛୁ। ଆଜ୍ଞା,
1: ଆଜ୍ଞା,
0: ଆଉ ସେଥି ସମସ୍ତଙ୍କ ସହଯୋଗ ଅଛି, ଆମର 5 ଭାଇଙ୍କର ସେଥିରେ ସହଯୋଗ ଅଛି,
1: 5 ଭାଇଙ୍କର ପରିବାର ଥିବା। ଯାହା ହଉ ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ଲାଗିକରି ଭଲ ଲାଗିଲା, ଆଉ ଆଜି ତ ସମୟ ହେଇଗଲାନ।
0: ଆଜ୍ଞା,
1: ଇନେ ରହିମା ଆଜ୍ଞା, ଜୁହାର
0: ଜୁହାର ଆଜ୍ଞା।
2: नानी ओइन कथा जानी है लागो
3: देखलु से भाई केनता करूचो जे माने पनी परिवार साग तुनु आरंभ करी गाय भी 40 टा

0: ରଖିକରି
1: ହଁ
0: କେଡ଼େ ସୁନ୍ଦର
1: ଆଇ
0: କରୁଛନ୍।
1: ଜି ଉଦ୍ୟମ କଲେ ସିନେ ଆଉ ଆମେ ଯେନ୍ଟା କରୁଥମା କରୁଥମା ଆଉ କହମା କି ଲାଭ ନା ହେବା ଆମେ ଆଗ୍କେ ବଢ଼ି ନା ପାରବା ବେଲେ ହେବା କେ
0: ନାଇଁ
1: ସବୁବେଲେ ତ ଆମେ ଚାହେମା ଉପରକେ ଚଢ଼ବାର୍ ଲାଗି
0: ହଏ
1: ଆଉ ଦୁଇ ଚାରିଟା ଫସଲ କଲେ କାଣା ହେବା କି ଗୁଟେ ନୁ ଯଦି ଲୁକସାନ ହେବା ବେଲେ ଆଉ ଗୁଟେ ନୁ ଯେନ୍ତା କହିଲେ
0: ମିଳିଯିବ।
1: ଲାଭ ନେଇ କେ ହଁ
0: ଏଇଟା ତ ଯେ ଆମର ଯେତେ ଚାଷୀ ଭାଇ ବହିନ ମାନେ ଅଛନ୍ ନେଇ କେ ଖାଲି ନୌକରୀ ଚାକିରି ପଛେ ନାଇଁ ଧାଇଁ କରି ଇ ଯେନ୍ ବ୍ୟବସାୟ ମାନେ ନିଜର କୌଳିକ ବୃତ୍ତି ମାନେ ଅଛେ ଇଥିରେ ବି ଟିକେ ନିଘା ଦେବାର କଥା। ଯେ ଶୁନ୍ ତ
1: ହଁ ଗୋ ନାନୀ
0: ସବୁ ତ ଶୁନ୍ଲା
1: ହଁ
0: ଗୀତ ନାଇଁ ଶୁନୁ
1: ଇବା ଗୀତ କେନ୍ତା ନାଇଁ ଶୁନ୍ମା
0: ବୋଲେ ଚାଲ ଶୁନୁ ହେନ୍ତା ଲାଗି ଗୀତଟା।
1: ହଁ
0: ଏ ଗୀତଟାକେ ଗାଇଛନ୍ ରଶ୍ମିରେଖା ମିଶ୍ର, ଲେଖିଛନ୍ ଶିବଶଙ୍କର ପ୍ରଧାନ।
1: ହଁ ସିନେ।

0: ନାନୀ ଗୀତ ଶୁଣୁଥିଲେ ତ ଶୁଣୁଥା ବି ଲାଗୁଛି, ସେ ଗୀତ ବି ଅଏଲ ଲାଗୁଛି
1: ଯେ ଶୁଣ ତ ଗୀତର ଗୋଟେ ଅଲଗା ମଜା ନାଇଁ କେ, ତୁଇ ଦିନ ଭରର କବାର ବୁତା କରିକି ଅଥା ହେଇଥିବ ଆର ଗୀତଟା ଶୁଣିଲେ ମନଟା ଯାହା ହେଲେ ବି ଉଷ୍ଣାଗି ଲାଗ୍ସି ଆର କାମ କରବା ଲାଗି ଇଚ୍ଛା ଲାଗ୍ଛି। ଯେ ଶୁଣ ତ ଘର ଡାକଲାନ,
0: ହେଟା ପରେ କହୁଥିଲି ଶୁଣୁଥିଲେ ଶୁଣୁଥିମା ବେ ଲାଗୁଛି,
1: ବୈଠକି ତ ବସିକିଲେ ହେନ୍ତା କଥାବାର୍ତ୍ତା ହଉଥିମା, ସମୟ ଆର କାକେ ଟାକ୍ସି କେ ଯିମା କେ ବୋଲୁଛ?
0: ହଁ ଗୁ ନାନୀ ଯାଉଛ
1: ବୋଲେ ଚାଲ ଯାଉ ହେନ୍ତା।
0: ହଁ
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି। ଆଜି ସମ୍ବଲପୁର ବଜାରରେ ମୋଟା ଚାଉଳ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 17,000 ଟଙ୍କାରୁ 22,857 ଟଙ୍କା, ଗୁଡ଼ 4,800 ଟଙ୍କାରୁ 5,400 ଟଙ୍କା ଏବଂ ଆଳୁ କ୍ୱିଣ୍ଟାଲ ପ୍ରତି 770 ଟଙ୍କାରୁ 1,060 ଟଙ୍କା। ବର୍ତ୍ତମାନ ଶୁଣନ୍ତୁ ଖୁଚୁରା ମୂଲ୍ୟ ସମ୍ପର୍କରେ। ମୋଟା ଚାଉଳ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 175 ଟଙ୍କାରୁ 235 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ହରଡ଼ ଡାଲି 105 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 155 ଟଙ୍କାରୁ 160 ଟଙ୍କା, ଚିନି ଖୋଲା ବଜାରରେ କିଲୋଗ୍ରାମ ପ୍ରତି 50 ଟଙ୍କାରୁ 55 ଟଙ୍କା। ଶୁଣିଲେ ଦୈନିକ ବଜାର ପରିସ୍ଥିତି।